ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଧନ ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଜୀବନ ଜ୍ଞାନ ଜୀବନଧାରଣ ଶୈଳୀ ଏସବୁକୁ ନେଇ ଅନେକ କାହାଣୀ ରହିଛି। ଥରେ ଜଣେ ପଣ୍ଡିତ ନୌକାରେ ବସି ନଦୀ ପାରି ହେଉଥାନ୍ତି। ନାଉରିଆ ଚୁପଚାପ

ଟଙ୍କା ଚଳଉଥାଏ। ହଠାତ୍ ପଣ୍ଡିତ ପଚାରିଲେ, ତମେ ସକାଳୁ ଉଠି ପୂଜାପାଠ କର? ମୋ ପାଖରେ ସମୟ କାହିଁ ଆଜ୍ଞା, ସକାଳୁ ଉଠି ଆପଣମାନଙ୍କ ସେବାରେ ତ ଲାଗିଯାଉଛି। ଟଙ୍ଗାଘାଟ ଠିକାରେ ନିଆଯାଇଛି, ଠିକାଦାରକୁ ତ ପୁଣି ପଇସା ଦେବାକୁ ପଡ଼ିବ।

0: ଟଙ୍କା ଚଳଉଥାଏ। ହଠାତ୍ ପଣ୍ଡିତ ପଚାରିଲେ, ତମେ ସକାଳୁ ଉଠି ପୂଜାପାଠ କର? ମୋ ପାଖରେ ସମୟ କାହିଁ ଆଜ୍ଞା, ସକାଳୁ ଉଠି ଆପଣମାନଙ୍କ ସେବାରେ ତ ଲାଗିଯାଉଛି। ଟଙ୍ଗାଘାଟ ଠିକାରେ ନିଆଯାଇଛି, ଠିକାଦାରକୁ ତ ପୁଣି ପଇସା ଦେବାକୁ ପଡ଼ିବ। ତାହେଲେ ତମ ଜୀବନର 25% ବୃଥା ହୋଇଗଲା, ପଣ୍ଡିତ କହିଲେ। ନାଉରିଆ ଚୁପ୍ ରହିଲା। କିଛି ସମୟ ପରେ ପଣ୍ଡିତ ପୁଣି ପଚାରିଲେ, ବେଦ ପୁରାଣ ଶାସ୍ତ୍ର ଏସବୁ ପଢ଼ାପଢ଼ି କର? ମୋ ପାଖରେ ସମୟ କାହିଁ ଆଜ୍ଞା, ସକାଳୁ ଆସୁଛି, ଖାଇବା ସମୟରେ ପଖାଳ ଗଣ୍ଡେ ଘରୁ ଆସିଯାଏ, ତାପରେ ପୁଣି କାମ ଆରମ୍ଭ, ଫେରୁ ଫେରୁ ରାତି ହୋଇଯାଏ। ତାହେଲେ ତମ ଜୀବନର ଆହୁରି 25% ବୃଥା ହୋଇଗଲା, ପଣ୍ଡିତ କହିଲେ। ଠିକ୍ ଏହି ସମୟରେ ଝଡ଼ ଉଠିଲା, ବର୍ଷା ହେଲା। ଡଙ୍ଗା ଥାଏ ନଈ ମଝିରେ, ଡଙ୍ଗା ଭିତରକୁ ପାଣି ପଶି ଧୀରେ ଧୀରେ ବୁଡ଼ିବାରେ ଲାଗିଲା। ପଣ୍ଡିତ ଚିତ୍କାର କରି ଉଠିଲେ, ପ୍ରାଣ ବିକଳରେ କାନ୍ଦି ପକାଇଲେ। ନାଉରିଆ ପଚାରିଲା, ପଣ୍ଡିତ ମହାଶୟ, ଆପଣ ପହଁରା ଜାଣିଛନ୍ତି ତ? ଡଙ୍ଗା ବୁଡ଼ିବା ଉପରେ? ପଣ୍ଡିତ କହିଲେ, ନା। ତାହେଲେ ଆପଣଙ୍କ ଜୀବନର ପୂରାପୂରି 100% ବୃଥା ହୋଇଗଲା, ପଣ୍ଡିତ ନିଜ ଭୁଲ ବୁଝିପାରିଲେ। ଏହା ଏକ କାହାଣୀ ହୋଇପାରେ, କିନ୍ତୁ ସମ୍ପ୍ରତି ଆମ ସାମାଜିକ ପରିସ୍ଥିତି ଓ ଶିକ୍ଷା ବ୍ୟବସ୍ଥାରେ ଏତାଦୃଶ କାହାଣୀ ବାସ୍ତବତାର ରୂପ ନେଉଛି। କିଛି ବର୍ଷ ଆଗରୁ ଜଣେ ଯୁବକ କହୁଥିଲେ, ଏମ୍ଏ ତ କରୁଛି, ତା ସହିତ ବିଏଡ୍ ଏବଂ ଲ ମଧ୍ୟ ଚାଲିଛି, କରେସ୍ପଣ୍ଡେନ୍ସ ଜରିଆରେ ସାମ୍ବାଦିକତା ମଧ୍ୟ କରୁଛି। ଯେଉଁ ଅନିଶ୍ଚିତତା ଲାଗି ରହିଛି, ଆଉ କ'ଣ କରାଯିବ? ଏକଥା ସତ ଯେ ଚାକିରି ବାକିରି କ୍ଷେତ୍ରରେ ଅନିଶ୍ଚିତତା ଲାଗି ରହିଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଅନ୍ଧାରରେ ବାଡ଼ି ବୁଲେଇବା। ଲକ୍ଷ୍ୟ ଯଦି ନିଶ୍ଚିତ କରାଯାଏ ଏବଂ ଏ ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରହେ, ତାହେଲେ ଅନିଶ୍ଚିତତା ମଧ୍ୟ ଦୂରୀଭୂତ ହୋଇପାରିବ। ଆଉ ଏକ ଉଦାହରଣ ନିଆଯାଇପାରେ। ପିଲାଙ୍କୁ ସ୍କୁଲ ପଠାଉଛୁ, କେତେକ କ୍ଷେତ୍ରରେ 2.5-3 ବର୍ଷର ପିଲା ମଧ୍ୟ ସ୍କୁଲ ଗଲେଣି, ସତେ ଯେମିତି ଜନ୍ମରୁ ସେମାନେ ଉର୍ବର ମସ୍ତିଷ୍କ ନେଇ ଆସିଛନ୍ତି। ପାଠ୍ୟକ୍ରମରେ ଏତେ ପରିମାଣରେ ବହି ରଖାଯାଉଛି ଯେ ବସ୍ତାନି ଉଠାଇବା ପାଇଁ ପରିଶ୍ରମ କରିବାକୁ ପଡ଼ୁଛି। ପିଲାଙ୍କୁ ବୁକ୍ୱର୍ମ ବା ଗ୍ରନ୍ଥକୀଟ କରି ଦିଆଯାଉଛି, ଯାହାଫଳରେ କେବଳ ବାର୍ଷିକ ପରୀକ୍ଷାରେ ପାସ୍ କରିବା ପାଇଁ ସେମାନେ ପଢ଼ୁଛନ୍ତି। ଏକଥା ସତ ଯେ ଆଗ ଅପେକ୍ଷା ଶିକ୍ଷା ପଦ୍ଧତିରେ ଯଥେଷ୍ଟ ପରିବର୍ତ୍ତନ ଆସିଲାଣି, ତଥାପି ପାଠପଢ଼ା ସହିତ ଅନ୍ୟାନ୍ୟ ଜ୍ଞାନକୌଶଳ ଖେଳକୁଦ ଉପରେ ଯେତିକି ଜୋର ଦେବା କଥା ଦିଆଯାଇପାରୁନାହିଁ। କମ୍ପ୍ୟୁଟର ତ ଶିଖୁଛନ୍ତି, କିନ୍ତୁ ସନ୍ତରଣ କ'ଣ ଜାଣିନାହାନ୍ତି। ବଣଭୋଜି ବା ଅନ୍ୟାନ୍ୟ ସମୟରେ ଆମେ ଛାତ୍ରଛାତ୍ରୀଙ୍କ ପାଣିରେ ବୁଡ଼ିଯିବାର ଦୁଃଖଦ ଖବରକାଗଜରେ ପ୍ରାୟ ପଢ଼ୁଛୁ। ପିଲାଙ୍କୁ ଗ୍ରନ୍ଥକୀଟ କରାଇବାର ପ୍ରୟାସ ଏହାର ଅନ୍ୟତମ କାରଣ। ଶିକ୍ଷା ପୁସ୍ତକରେ ସୀମିତ ରହିବା ଉଚିତ ନୁହେଁ, ପିଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ ହେବା ବିଧେୟ।
1: ଶୁଣୁଥିଲେ ଚେତନ ଚିନ୍ତନ, ଉପସ୍ଥାପନ କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ।

ପ୍ରଧାନ ବିଷୟ ବସୁଦେବ ନବଯୋଗୀନ୍ଦ୍ର ସମ୍ବାଦ ଓ କୃଷ୍ଣ ଉଦ୍ଧବ ସମ୍ବାଦ। ଏହି ଦୁଇଟି ସମ୍ବାଦରେ ଭାଗବତର ସାରତତ୍ଵ ସଂକଳିତ, ସର୍ବୋପନିଷ ସିଦ୍ଧାନ୍ତ ଗର୍ଭଗୀତା ଓ ବ୍ରହ୍ମସୂତ୍ରର ଭାଷ୍ୟ ସ୍ୱରୂପ ଭାଗବତର ଏହି ଏକାଦଶ ସ୍କନ୍ଧ। ଉଦ୍ଧବଙ୍କ ପ୍ରତି ଶ୍ରୀକୃଷ୍ଣଙ୍କ ଉପଦେଶ, ସ୍ୱଭାବତଃ ଅର୍ଜୁନଙ୍କ ପ୍ରତି ତାଙ୍କ ଉପଦେଶ ପ୍ରସଙ୍ଗ ସ୍ପଷ୍ଟ ସ୍ମରଣ କରାଇ ଦେଇଥାଏ। ସେଇଥିପାଇଁ କୁହାଯାଏ, ଦଶମ ସ୍କନ୍ଧ ଯେବେ ଭଗବାନଙ୍କର ପ୍ରଫୁଲ୍ଲ ମୁଖାରବିନ୍ଦ ହୁଏ, ଏକାଦଶ ସ୍କନ୍ଧ ହେଉଛି ଏହାର ଲଲାଟ ପଟଳ।

ବୀଣାଦେବୀ, ସଂକର୍ଷଣ ପାତ୍ର, ସ୍ନେହଲତା ପ୍ରହରାଜ। ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଶୁଣିବେ ଓଡ଼ିଆ ଆଧୁନିକ ଗୀତ। 8:30 ରୋଶନୀ ମହାପାତ୍ର ଓ ଶିବଙ୍କ କଣ୍ଠରେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ 8:45। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଓ ଡକ୍ଟର ସନ୍ଦନ କୁମାର ରଥ। 9:00 ରହିଛି ହିନ୍ଦୀ କଥାଚିତ୍ର ଗୀତ। 9:30 ଓଡ଼ିଆ କଥାଚିତ୍ର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକ ଶୁଣିପାରିବେ ପୂର୍ବାହ୍ନ 10:10। ଦିନ 12:00 ପ୍ରଚାର କରିବୁ ଲୋକଗୀତ କ୍ରମରେ ଗୁମରା ଗୀତ। ପରିବେଷଣ କରିବେ ଯଶୋବନ୍ତ ବେହେରା ଏବଂ ସାଥୀ। ସୁଗମ ସଙ୍ଗୀତ ଶୁଣିପାରିବେ ଦିନ 12:30। 1:10 ଚାଷର କଥା ମହିଳାମାନଙ୍କ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତି ରୂପ ପ୍ରଚାର କରିବୁ 1:20। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 5:00 ପ୍ରଚାର କରିବୁ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀରେ ଶୁଣିବେ ଖେଳ ଓ ଖେଳାଳି ଅପରାହ୍ନ 5:30। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ଜିଲ୍ଲା ହାଲଚାଲରେ ଅନୁଗୁଳ ଜିଲ୍ଲା ସମ୍ପର୍କରେ ରାତି 7:25 ଶୁଣିପାରିବେ। ଏହି କାର୍ଯ୍ୟକ୍ରମ ଦେହ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ। ଗୀତ ଓ ଗଜଲ ପ୍ରଚାର କରିବୁ ରାତି 8:00। ରାତି 8:15 ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ। ପରିବେଷଣ କରିବେ ନବୀନ କୁମାର ବାଗ ଓ ସାଥୀ। ସ୍ପର୍ଶକାନ ରାତି 8:30 ସ୍ପଟଲାଇଟ୍ ରାତି 9:15। 9:30 ଚାରିଚାକ ବିଷୟ କାର୍ଯ୍ୟକ୍ରମ ଗୁଡ଼ିକ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 10:00 ରହିଛି ହିନ୍ଦୀ କଥାଚିତ୍ର ଗୀତ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶାସ୍ତ୍ରୀୟ ଗାୟନ ଶୁଣିପାରିବେ ରାତି 10:30। ପରିବେଷଣ କରିବେ ଶ୍ରୀମତୀ ସିଦ୍ଧେଶ୍ୱରୀ ଦେବୀ, ରାଗ କଜରୀ ଏବଂ ଟପ୍ପା। ଶ୍ରୋତାବନ୍ଧୁ ଶୁଣୁଥିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନ

0: ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆମ ମସ୍ତିଷ୍କ ଆଲୋଚନା କରିଛନ୍ତି ଡାକ୍ତର ରବୀନ୍ଦ୍ର କୁମାର ତଳାଇ।
1: ଭଗବାନଙ୍କ ବିଚିତ୍ର ସୃଷ୍ଟିରେ ମଣିଷର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗର ଗଠନ ସୁରକ୍ଷା ଏବଂ କାର୍ଯ୍ୟପ୍ରଣାଳୀ ଆଶ୍ଚର୍ଯ୍ୟଜନକ। ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଙ୍ଗ ପ୍ରତ୍ୟଙ୍ଗ ଭିନ୍ନ ଭିନ୍ନ ଭାବେ ଗଠିତ। ପାରିପାର୍ଶ୍ୱିକ ପରିସ୍ଥିତି ଖାପ ଖୁଆଇ ଏବଂ ବାହ୍ୟ ଆଘାତରୁ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ ସୁରକ୍ଷିତ ରଖିବା ପାଇଁ ସ୍ରଷ୍ଟା ଶରୀର ଗଠନ ବେଳେ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କଲା ଭଳି ମନେ ହୁଏ। ଶରୀରର ଏହି ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗକୁ କାର୍ଯ୍ୟକ୍ଷମ ଏବଂ ସୁଚାରୁ ରୂପେ ଚଳାଇବା ପାଇଁ ମସ୍ତିଷ୍କ ଏବଂ ସ୍ନାୟୁଗ୍ରନ୍ଥି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଯାହା ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୁରକ୍ଷିତ ରହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମଣିଷର ମସ୍ତିଷ୍କ ବସା ଦୁଇ ଭଳି ନରମ। ଏହାର ଓଜନ 1200 ଗ୍ରାମରୁ 1400 ଗ୍ରାମ ପର୍ଯ୍ୟନ୍ତ। ତିନିଟି ପରଦା ମସ୍ତିଷ୍କକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖିଥାଏ ଯାହାଫଳରେ ମସ୍ତିଷ୍କ ଅଧିକ ସମ୍ପ୍ରସାରିତ ହୋଇପାରିବ ନାହିଁ। ବାହାର ପରଦା ରୁରାମାଟର, ମଝି ପରଦା ଆରାକ୍ନଏଡ୍ ମ୍ୟାଟର ଟାଣ ତନ୍ତୁରେ ତିଆରି, କିନ୍ତୁ ଭିତର ପରଦା ପାୟାମାଟର ଅପେକ୍ଷାକୃତ ନରମ। ପାୟାମାଟର ଏବଂ ଆରାକ୍ନଏଡ୍ ମ୍ୟାଟର ମଧ୍ୟରେ ଏକ ପ୍ରକାର ତରଳ ପଦାର୍ଥ ସବୁବେଳେ ସଞ୍ଚାଳିତ ହେଉଥାଏ ଯାହାକୁ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ କୁହାଯାଏ। ଏହି ତରଳ ପଦାର୍ଥ ଏକ ଆଘାତ ପରିବହନକାରୀ ପଦାର୍ଥ ଭାବେ କାମ କରେ ଏବଂ ମସ୍ତିଷ୍କକୁ ସୁରକ୍ଷା ପ୍ରଦାନ କରେ। ମସ୍ତିଷ୍କର ଉପର ଭାଗରେ ହେଲମେଟ୍ ରହିଲା ଭଳି ହାଡ଼ରେ ତିଆରି ଏକ କ୍ରାନିୟମ୍ ବା ବ୍ରେନ୍ ବକ୍ସ ଅଛି। ଏହା 8ଟି ହାଡ଼ ଦ୍ୱାରା ଗଠିତ। ଜନ୍ମବେଳେ ଏହି ହାଡ଼ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଯୋଡ଼ି ହୋଇନଥାଏ ଏବଂ ମଝିରେ ଶୂନ୍ୟ ସ୍ଥାନ ଥାଏ ଯାହାକୁ ଫ୍ରଣ୍ଟାନେଲି ବୋଲି କୁହାଯାଏ। ଏହି ହାଡ଼ ଯୋଡ଼ି ହୋଇନଥିବାରୁ ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ମଣିଷର ଆକୃତିରେ ବୃଦ୍ଧି ଘଟେ ଏବଂ ଶିଶୁଟି 6 ବର୍ଷ ହେଲା ବେଳକୁ ମସ୍ତିଷ୍କ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ। କ୍ରାନିଆଲ୍ କ୍ୟାଭିଟି ବା ବ୍ରେନ୍ ବକ୍ସ ମଧ୍ୟରେ ନରମ ମସ୍ତିଷ୍କଟି ଅତ୍ୟନ୍ତ ସୁରକ୍ଷିତ ଭାବେ ରହେ। ଯେକୌଣସି କାରଣରୁ ମୁଣ୍ଡରେ ଆଘାତ ଲାଗିଲେ ଏହି ହାଡ଼ ଉପରେ ପ୍ରଭାବ ପଡ଼େ। ବେଳେବେଳେ ହାଡ଼ ଭାଙ୍ଗିଯାଏ କିନ୍ତୁ ମସ୍ତିଷ୍କ ସୁରକ୍ଷିତ ରହେ। ହାଡ଼ର ଉପର ଭାଗରେ ଟାଣ ଚର୍ମ ଏବଂ ଚର୍ମ ଉପରେ ଗହଳ କେଶ ମସ୍ତିଷ୍କକୁ ଆହୁରି ସୁରକ୍ଷା ପ୍ରଦାନ କରେ। ଖରାଦିନେ ପ୍ରଚଣ୍ଡ ଖରାରେ ବୁଲିଲେ ବା ଶୀତଦିନେ ବରଫ ପଡ଼ୁଥିବା ସ୍ଥାନରେ ରହିଲେ ମଧ୍ୟ ମସ୍ତିଷ୍କ ଉପରେ ଏହାର କୌଣସି ଖରାପ ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କ ଭିତରେ 4ଟି କ୍ୟାଭିଟି ବା ଗର୍ତ୍ତ ଅଛି ଯାହାକୁ ସେରିବ୍ରାଲ୍ ଭେଣ୍ଟ୍ରିକଲ୍ କୁହାଯାଏ। ଏହି ଭେଣ୍ଟ୍ରିକଲ୍ଗୁଡ଼ିକ ସବୁବେଳେ ଏକ ଜଳୀୟ ପଦାର୍ଥ ସେରିବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ ଦ୍ୱାରା ଭରି ହୋଇଥାଏ। ଏହି ଜଳୀୟ ପଦାର୍ଥ ଏକ ସକ୍ ଅବ୍ଜର୍ଭର ଭଳି କାମ କରେ। ମଣିଷ ଯେତେ ଡେଇଁଲେ, ନାଚିଲେ, ମୁଣ୍ଡ ହଲାଇଲେ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ମସ୍ତିଷ୍କର ବାହାରେ ଏବଂ ଭିତରେ ଏହି ଜଳୀୟ ପଦାର୍ଥର ଅବସ୍ଥିତି ହେତୁ ଏହା ପାଣିରେ ଭାସିବା ଭଳି ମନେ ହୁଏ ଏବଂ ଏହାର ଓଜନ କମିଯାଏ। ମସ୍ତିଷ୍କର ପ୍ରକୃତ ଓଜନ 1.4 କିଲୋଗ୍ରାମ ହୋଇଥିବା ସ୍ଥଳେ ଏହାର ଆପେକ୍ଷିକ ଓଜନ ମାତ୍ର 0.18 କିଲୋଗ୍ରାମ। ଏହି ଓଜନ କମିଯିବା ଯୋଗୁଁ ଆମ ଶରୀରର ଉପର ଭାଗରେ ମସ୍ତିଷ୍କ ଥିଲେ ମଧ୍ୟ ଆମକୁ ଭାରି ଲାଗେ ନାହିଁ। ଏହି ଜଳୀୟ ପଦାର୍ଥ ନଥିଲେ ମସ୍ତିଷ୍କର ଓଜନ ଯୋଗୁଁ ଆମେ ମୁଣ୍ଡ ଟେକି ଚାଲିବା କଷ୍ଟକର ହୋଇଥାନ୍ତା। ମସ୍ତିଷ୍କ ରୋଗାକ୍ରାନ୍ତ ହେଲେ ମଣିଷର ସ୍ମରଣ ଶକ୍ତି, ବୌଦ୍ଧିକ ଚିନ୍ତାଧାରା, କାର୍ଯ୍ୟ କରିବାର କ୍ଷମତା ଲୋପ ପାଏ। ମସ୍ତିଷ୍କରେ ଆଘାତ ଲାଗି ରକ୍ତକ୍ଷରଣ ହେଲେ ପକ୍ଷାଘାତ ରୋଗ ହୁଏ ଯେଉଁଥିରେ ଅଙ୍ଗ ପ୍ରତ୍ୟଙ୍ଗ ପାରାଲିସିସ୍ ହୋଇଯାଏ ଏବଂ ଲୋକ ଅକର୍ମଣ୍ୟ ହୋଇଯାଏ ଏବଂ ଅନେକ କ୍ଷେତ୍ରରେ ମୃତ୍ୟୁ ମୁଖରେ ପଡ଼େ। ମଣିଷର ମସ୍ତିଷ୍କ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଅଧିକ ବୁଦ୍ଧିପ୍ରାପ୍ତ। ତେଣୁ ମଣିଷ ବୁଦ୍ଧିମାନ, ସଭ୍ୟ, ଶିକ୍ଷିତ ହୋଇ ସମସ୍ତ ଜୀବଜନ୍ତୁଙ୍କୁ ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହୋଇଛି। ଆମର ସମସ୍ତ ବୌଦ୍ଧିକ ଚିନ୍ତାଧାରା, ଭଲମନ୍ଦ ବିଚାର, କଥା କହିବା, ଶୁଣିବା, ଦେଖିବା, ଖାଇବା, ପିନ୍ଧିବା, ବୁଲିବା, ଡେଇଁବା ଏହି ମସ୍ତିଷ୍କ ହିଁ ନିୟନ୍ତ୍ରଣ କରେ। ଯାହାର ମସ୍ତିଷ୍କ ଯେତେ ଉନ୍ନତ ସିଏ ସେତେ ବୁଦ୍ଧିମନ୍ତ ଏବଂ ବିଚାରକ୍ଷମ। ମସ୍ତିଷ୍କର ନିୟନ୍ତ୍ରଣ କ୍ଷମତା ଯୋଗୁଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ନିର୍ଦ୍ଦିଷ୍ଟ ନିୟମ ମୁତାବକ ଗତି କରି ଚାଲିଛନ୍ତି। ଯେକୌଣସି ସୁପର କମ୍ପ୍ୟୁଟର ଠାରୁ ଏହା ଅଧିକ ଶକ୍ତିଶାଳୀ। ତେଣୁ ମସ୍ତିଷ୍କକୁ ଏପରି ଭାବେ ଗଠନ କରାଯାଇଛି ଏବଂ ସୁରକ୍ଷିତ ରଖାଯାଇଛି ଯାହା ନାନା ପ୍ରତିକୂଳ ପରିବେଶ ଏବଂ ବାହ୍ୟ ଆଘାତ ସହି ସଠିକ୍ ଭାବେ କାର୍ଯ୍ୟ କରିପାରିବ। ମସ୍ତିଷ୍କକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ସଚେତନ ରହିବା ସଙ୍ଗେ ସଙ୍ଗେ କେତୋଟି ନିୟମ ପାଳନ କରିବା ଉଚିତ। ଖରାରେ ଯିବାବେଳେ ଛତା କିମ୍ବା ଟୋପି ବ୍ୟବହାର କରିବା ଉଚିତ। ମଦ୍ୟପାନ କରି ବା ନିଶା ଔଷଧ ଖାଇ ଗାଡ଼ି ଚଲାଇବା ଅନୁଚିତ। ସ୍କୁଟର ବା ମୋଟରସାଇକେଲରେ ଗଲାବେଳେ ନିଶ୍ଚିତ ଭାବେ ହେଲମେଟ୍ ବ୍ୟବହାର କରିବା ଉଚିତ। କୌଣସି ଜାଗାରେ ପଡ଼ିଗଲେ ବା ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଲେ ମଧ୍ୟ ହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
0: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଆମ ମସ୍ତିଷ୍କ। ଆଲୋଚନା କରିଥିଲେ ଡାକ୍ତର ରବୀନ୍ଦ୍ର କୁମାର ତଳାଇ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ

ଗୁଡ଼ିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ ଚାରିଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 wicketରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି। ନରୱେକୁ ଦୁଇଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି। ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ। ସମ୍ମିଳନୀ ପରେ ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି। ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି। ସ୍ଥାୟିତ୍ୱ, ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି। ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ। ପରବର୍ତ୍ତୀ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଫିନ୍ଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 9 ଜଣ ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ ସେହରାବତ, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 1,85,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ରମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ୍ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ 1ରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25ରୁ 60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ 1ରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ

0: ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23-26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି ଦୁଇଟି ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃୟାରୀ 2 ତାରିଖରେ ଏୟାର ଇଣ୍ଡିଆ ବୋଇଙ୍ଗ 787-8 ବିମାନ ହିତ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ୍ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ 5 ୱିକେଟ୍ ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ଶ 57 ବଲ୍ରେ ସର୍ବାଧିକ 96 ରନ୍ ସଂଗ୍ରହ କରିଥିଲେ। ବିଜୟ ଲକ୍ଷ୍ୟକୁ ରାଜସ୍ଥାନ ରୟାଲ୍ସ 19 ଓଭର ଗୋଟିଏ ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ବୈଭବ ସୂର୍ଯ୍ୟବଂଶୀ 38 ବଲ୍ରୁ 93 ରନ୍ ସଂଗ୍ରହ କରି ଦଳ ବିଜୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପ୍ଲେଅଫ୍ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏହି ପର୍ଯ୍ୟାୟରୁ ବାଦ୍ ପଡ଼ିଛନ୍ତି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ 4-ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତେ ଗୋଟି ଓଡ଼ିଆ ଭକ୍ତିଗୀତ। କାର୍ଯ୍ୟକ୍ରମର

କାର୍ଯ୍ୟକ୍ରମର ଶେଷ ଭକ୍ତି ଗୀତଟି ଶୁଣନ୍ତୁ ମହମ୍ମଦ ଅଜିଜଙ୍କ କଣ୍ଠରୁ। ଗୀତଟିକୁ ଲେଖିଛନ୍ତି ବସନ୍ତରାଜ ସାମଲ।

0: ଶୁଣୁଥିଲେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତେ ଗୋଟି ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କୃଷି ସୂଚନା ସମ୍ପର୍କିତ କାର୍ଯ୍ୟକ୍ରମ ଚାଷର କଥା। ଆଜି ଏଥିରେ ଶୁଣିପାରିବେ ଜୈବିକ ଉପାୟରେ ବାଇଗଣ ଚାଷ ସମ୍ପର୍କରେ ଉପସ୍ଥାପନ କରିଛନ୍ତି ପ୍ରଣତୀ ମିଶ୍ର।
1: ଜୈବିକ ଚାଷ ବିଷୟରେ ତ ଆମେ ଖୁବ୍ ଥର ଆଲୋଚନା କରିସାରିଛୁ। ଆଜି ଆମେ ଜାନ୍ମା ପନିପରିବା ଚାଷ୍ନେ ଇ ଜୈବିକ ପଦ୍ଧତିକେ କେନ୍ତା କରି ବ୍ୟବହାର କରିକରି ଅଧିକ ଅମଲ ପାଇମା। ପରିବା ଭିତରେ ନେ ବାଇଗନ୍କେ ଖୁବ୍ ପରି କରିଥିସୁଁ ଚାଷ୍ ହିସାବନେ, ତ ଇ ଚାଷ୍କେ ଜୈବିକ ପଦ୍ଧତିନେ କରବାର ଉପାୟମାନେ ଆମେ ଆଗ ଜାନି ରଖ୍ବାକେ।

କାର୍ଯ୍ୟକ୍ରମର ଶେଷ ଛାନ୍ଦଟି ଶୁଣନ୍ତୁ। ସ୍ନେହଲତା ପରାଜଙ୍କ କଣ୍ଠରୁ, ରଚନା କବି ସୂର୍ଯ୍ୟ ବଳଦେବ ରଥ।

ଶୁଣୁଥିଲେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ଶୁଣନ୍ତୁ ସନ୍ତୋଷ ମହାପାତ୍ରଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ରଶ୍ମି ମହାପାତ୍ର।

କାର୍ଯ୍ୟକ୍ରମର ଶେଷ ଆଧୁନିକ ଗୀତଟି ଶୁଣନ୍ତୁ, ରଶ୍ମି ମହାପାତ୍ରଙ୍କ ରଚନାରୁ, ଦ୍ୱୈତ କଣ୍ଠରେ କଣ୍ଠଦାନ କରିଛନ୍ତି ରଶ୍ମିତା ମହାପାତ୍ର ଓ ଶିବା।

ଶୁଣୁଥିଲେ ଓଡ଼ିଆ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ, ଆକାଶବାଣୀ ଭବାନୀପାଟଣା। ସମୟ 8:45। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେବ୍ରେ 240 meter ତଥା 1206 kHz ଯୋଗେ, ଏଫ୍ଏମ୍ ମାଧ୍ୟମରେ 7.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ପଞ୍ଜକୃତ ମହାକାବ୍ୟ ବୈଦେହୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଛନ୍ତି ଡକ୍ଟର ଶାନ୍ତନୁ କୁମାର ରଥ ଓ ପ୍ରସନ୍ନଜିତ ମହାନ୍ତି।

ଏହି ଭାଗରେ ଆରମ୍ଭ ହେଉଛି କାବ୍ୟର ଦ୍ୱାଦଶ ଛାନ୍ଦ। ବରଣମାଳା ଶ୍ରୀରାମଙ୍କ ଗଳାରେ ଦେଲା ପରେ ବିବାହ ବିଳମ୍ବ ଅଛି ବୋଲି ଶୁଣିଲେ ସୀତା। ବିବାହ କାଲି କରିବା ବୋଲି ଜନକ ଋଷି କହୁଥିଲେ। ପିତାଙ୍କର ଏହି ବ୍ୟଗ୍ରତାରେ କିନ୍ତୁ ବାଧା ଦେଲେ ଲକ୍ଷ୍ମଣ, କାରଣ ତାଙ୍କ ପିତାଙ୍କ ଅନୁପସ୍ଥିତିରେ ଏ ବିବାହ ହୋଇପାରେ ନା। ଏହା ଶୁଣିବା ପରେ ପତି ରୂପେ ବରଣ କଲାପରେ ମଧ୍ୟ ମିଳନରେ ବିଳମ୍ବ ହେତୁ ସୀତା ବିରହରେ ଜର୍ଜରିତା ହୋଇଛନ୍ତି। ଯମକ ଅଳଙ୍କାର ପ୍ରୟୋଗ କରି ବହୁ ଅର୍ଥବୋଧକ ଏକ ଶବ୍ଦର ବାରମ୍ବାର ବ୍ୟବହାରରେ ଭଞ୍ଜ କବିତ୍ୱ ଓ ପାଣ୍ଡିତ୍ୱର ଚମତ୍କାର ନିଦର୍ଶନ ଦେଇଛନ୍ତି। ବରିସାରି ବିଭା ବା ବିବାହ ବିଳମ୍ବ ଶୁଣି ରମଣୀମଣି ସୀତା ବିଭାବରି ବା ରାତ୍ରି ହେବା ମାତ୍ରେ ଭାବିଲେ ବିଭାବରି ଚରି ବା ରାତ୍ରି ଚରି ରାକ୍ଷସୀ ଗ୍ରାସିବାକୁ ଆସିଲା। ରାମ ଦର୍ଶନ ଓ ମିଳନଜନିତ ବିଭାବ ରୀତିରୁ ବା ପ୍ରଣୟ ଭାବର ଅତିଶୟ ପ୍ରଭାବରୁ ସୀତାଙ୍କୁ ନିଦ ହେଲା ନାହିଁ, ବିରହରେ ସେ ଭାସିଲେ। ବିରହ ରୂପକ ତାଡ଼କିର ତ୍ରାସ ବା ଭୟରେ ସୀତା ରାମଙ୍କୁ ଚିନ୍ତା କରି ବିରହେ ଭାସେ ବା କହିଲେ। ତାଡ଼କା ବଧକାରୀ ବୀର ରାମ ସୀତାଙ୍କ ବିରହ ଦୂରକାରୀ ବୋଲି ଶବ୍ଦ ଓ ଅର୍ଥର ସୁନ୍ଦର ମିଳନ ଘଟିଛି ବୈଦେହୀ ବିଳାସରେ। ଶରୀରର ବାସରେ ବା ସୁବାସରେ ସଜ ପଦ୍ମଫୁଲକୁ ନିନ୍ଦୁଥିବା ସୀତା ବାସରେ ଅର୍ଥାତ୍ ପିନ୍ଧା ଲୁଗାକୁ ଭାବିଲେ, ମୋତେ ବାନ୍ଧିବା ପାଇଁ ଇଏ ଗୋଟିଏ ଦୌଡ଼ି କି। ବାସରେ ବା ଦିନକୁ ଯୁଗ ଭଳି ସେ ମନେ କଲେ। ବାସରେ ଅର୍ଥାତ୍ ବିବାହ ପରେ ବାସର ରାତ୍ରିର ଯୁଗ ବା ମିଳନ ନ ହୋଇ ପଞ୍ଚସର ବା କାମଦେବ ବିନାଶ କରିବାକୁ ବସିଛି। ବିନା ଗତିରେ ଅର୍ଥାତ୍ ଆଉ ଗତି ନାହିଁ, ଗଲା ଜୀବନ ବୋଲି ଚିନ୍ତା କଲେ ବିରହିଣୀ ସୀତା। ସୁଧା ବା ଅମୃତତୁଲ୍ୟ ଆହାର ବିରୋଚନ ହେଲା ବା ରୁଚିଲା ନାହିଁ। କର୍ପୂର ଚୂର୍ଣ୍ଣ ଶୀତଳ ପରିବର୍ତ୍ତେ ବିରୋଚନ କ'ଣ ବା ଅଗ୍ନିକଣା ଭଳି ମନେ ହେଲା। ବିରୋଚନ ବା ଚନ୍ଦ୍ର ଉଦୟ ଦେଖି ସଖୀଙ୍କୁ ସୀତା କହିଲେ, ଆମ ଘରେ ବିରୋଚନ ଅର୍ଥାତ୍ ସୂର୍ଯ୍ୟ କ'ଣ ସବୁବେଳେ ଉଦୟ ହେଉଛନ୍ତି? ଅତ୍ୟଧିକ ବିରହ ଭାବ ହେତୁ ଚନ୍ଦ୍ର କିରଣରେ ମଧ୍ୟ ସୂର୍ଯ୍ୟ କିରଣକୁ ଅନୁଭବ କଲେ ସୀତା। ବସନ୍ତ ଋତୁରେ ବସନ୍ତ ଦୂତ କୋକିଳର ସ୍ୱରକୁ ବଜ୍ର ପଡ଼ିବା ଭଳି ମନେ କରି ରକ୍ଷା ପାଇବା ପାଇଁ ବଜ୍ର ନିବାରଣକାରୀ ଅଗସ୍ତିଙ୍କୁ ସ୍ମରଣ କଲେ। ବ୍ୟାଧିଘାତ ବା ସୁନାରୀ ଫୁଲ ଗୁଚ୍ଛରୁ ଭଅଁର ଉଡ଼ି ଆସିବା ଦୃଶ୍ୟ ଆନନ୍ଦ ଦେବା ବଦଳରେ ବ୍ୟାଧିଘାତ ବା ରୋଗ ବ୍ୟାଧିର ଆଘାତ ପରି ତାଙ୍କୁ ମନେ ହେଲା। ବାରବାର ଚେତନା ଶୂନ୍ୟା ହୋଇ କନ୍ଦର୍ପ ବାଧା ଦୂର କରିବା ପାଇଁ ସେ ଶିବଙ୍କୁ ସ୍ମରଣ କଲେ। ଭୟ ସଂଶୟ ଲାଗି ରହିଲା। ବନରୁହ ବା ପଦ୍ମନାଡ଼କୁ ସର୍ପ ଭାବି ବନଯାକ୍ଷୀ ବା ପଦ୍ମନୟନୀ ସୀତା ଗରୁଡ଼ଙ୍କୁ ଚିନ୍ତା କଲେ। ଚନ୍ଦ୍ରଙ୍କୁ ଚାହିଁ ପ୍ରଶଂସା କରିବା ପରିବର୍ତ୍ତେ ତାଙ୍କର ଗୁରୁପତ୍ନୀ ହରଣ କରିଥିବା କଳଙ୍କକୁ ମନେ ପକାଇଲେ। ଚନ୍ଦ୍ର ଆଉ ସୁଖକର ହେଲା ନାହିଁ। ଏକାକିନୀ ସୀତା ବିହଗ ଯୋଡ଼ା ବା ପକ୍ଷୀ ଯୁଗଳ ଦେଖି ପୀଡ଼ା ଲାଭ କଲେ। କରଟ ବା କୁଆ ଦ୍ୱାରା ଜାତ ହୋଇଥିବା କୋଇଲି କୁହୁସ୍ୱନ କରି ବ୍ୟାକୁଳଦାତା ହେଲା, ସେ ସାନ୍ତ୍ୱନା ଦେଇପାରିଲା ନାହିଁ। ସଖୀମାନେ ବୁଝେଇଲେ, ବଳି ରାଜା ବଜ୍ରକୁ ନ ଡରିବାରୁ ଶେଷରେ ଇନ୍ଦ୍ରପଦ ଲାଭ କଲେ, ତାଙ୍କୁ ବାମନ ରକ୍ଷା କଲେ। ତୁମେ ବିମନା ହୁଅ ନାହିଁ, ଅବଶ୍ୟ ପ୍ରଭୁ ରାମଚନ୍ଦ୍ର ତୁମକୁ ରକ୍ଷା କରିବେ। ଛାନ୍ଦର ଏହି ଅଂଶରେ ସୀତାଙ୍କର ବିରହଜନିତ ମାନସିକତାର ଚମତ୍କାର ବର୍ଣ୍ଣନା ଦେଇଛନ୍ତି କବି ଉପେନ୍ଦ୍ର ଭଞ୍ଜ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ପଞ୍ଚକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା କରିଥିଲେ ପ୍ରସଞ୍ଜିତ ମହାନ୍ତି ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତାବନ୍ଧୁ ଶୁଣନ୍ତୁ କିଛି ସୂଚନା। ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ଅଛି ପ୍ରଚୁର ପରିମାଣରେ ପିଅନ୍ତୁ। ବରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ। ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆକାଶବାଣୀ ଭବାନୀପାଟଣା ସମୟ 9:00 ପ୍ରଚାର କରୁଛୁ କେତେ ଗୋଟି ହିନ୍ଦୀ କଥା ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ଦାଗ ଚଳଚ୍ଚିତ୍ରରୁ ଦେତକଣ୍ଠରେ ଗାଇଛନ୍ତି ଅନୁରାଧା ବଡ଼ୱାଲ ଓ କୁମାର ସନୁ। ଗୀତ ରଚନା ସମୀର। ସଙ୍ଗୀତରେ ସଜେଇଛନ୍ତି ରାଜେଶ ରୋଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କୁଛ କୁଛ ହୋଇଥାଏ କଥାଚିତ୍ରରୁ। ମିଳିତ କଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନି, କୁମାର ସାନୁ, ଯତୀନ ଲଳିତ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ପଣ୍ଡିତ ଏବଂ ଲଳିତ ପଣ୍ଡିତ। ଗୀତଟି ଶୁଣନ୍ତୁ, କୁଛ କୁଛ ହୋଇଥାଏ ଚଳଚ୍ଚିତ୍ରରୁ।

0: ആകാശവാണി എറ്റ് 90.
1: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ, ଗାଇଛନ୍ତି ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତରେ ସଜାଇଛନ୍ତି ନଦୀମ ଶ୍ରବଣ। ଗୀତଟି ଶୁଣନ୍ତୁ ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ।

ଶୁଣୁଥିଲେ କେତେଗୋଟି ହିନ୍ଦୀ କଥା ଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତେଗୋଟି ଓଡ଼ିଆ କଥା ଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଓମ୍ ସାଇ ତୁଝେ ସଲାମ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଗୌତମ ଗିରି ଏବଂ ତପୁ ମିଶ୍ର। ଗୀତଟିକୁ ରଚନା କରିଛନ୍ତି ପଞ୍ଚାନନ ନାୟକ। ସଙ୍ଗୀତରେ ସଜେଇଛନ୍ତି ବିଦ୍ୟୁତ ରାୟ।

0: Akashwadi at 90.
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଗାଡ଼ପଟ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅରବିନ୍ଦ ଏବଂ ଦୀପ୍ତି, ଗୀତ ରଚନା ଦେବାସ ଛୋଟରାୟ, ସଙ୍ଗୀତ ସଂଯୋଜନା ପ୍ରେମାନନ୍ଦ। ଗୀତଟି ଶୁଣନ୍ତୁ ଗାଡ଼ପଟ କଥାଚିତ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ସାହିତ୍ୟ ଦିଦି କଥାଚିତ୍ରରୁ ଗାଇଛନ୍ତି ସଂଗ୍ରାମ। ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତରେ ସାଜିଛନ୍ତି ଅଜୟ ସାମଲ ଏବଂ ମନୋରଞ୍ଜନ। ଗୀତଟି ଶୁଣନ୍ତୁ ସାହିତ୍ୟ ଦିଦି ଚଳଚ୍ଚିତ୍ରରୁ।

0: आकाशवाणी एट 90 90 साल की आवाज दिल से दिल तक नॉन स्टॉप धमाल पुरानी यादें नया जोश है देश का रेडियो अब भी बॉस है आकाशवाणी के गौरवमयी 90 साल
1: କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ ସପନର ନାୟିକା ଚଳଚ୍ଚିତ୍ରରୁ ଗାଇଛନ୍ତି ସୌରଭ ଗୀତିକାର ହେଉଛନ୍ତି ଯତୀନ ମହାନ୍ତି ସଙ୍ଗୀତ ସଂଯୋଜନା ପ୍ରଶାନ୍ତ ପାଢ଼ୀ ଗୀତଟି ଶୁଣନ୍ତୁ ସପନର ନାୟିକା ଚଳଚ୍ଚିତ୍ରରୁ

ହାଏ ହ୍ୟାଲୋ ନମସ୍କାର ଶ୍ରୋତା ବନ୍ଧୁ, ମୁଁ ଆଲୋକ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆଜିର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଏହି ସୁନ୍ଦର ପରିସରକୁ। ଏହି ଖୋଲା ଝରକା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ଆଜି ଦିନର ବିଶେଷତ୍ୱ, ଆଜି ଦିନର ଇତିହାସ, କିଛି ସ୍ଥାନୀୟ କଥା, ସୂଚନା, ପାଣିପାଗ, ତା ସହିତ ମନକୁ ଛୁଇଁଲା ଭଳି ଗୀତ। ହଁ ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନିର୍ଜନ AIR ଆପ୍ ମାଧ୍ୟମରେ। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମକୁ ତ ଆଗେଇ ନେବା, ଆସନ୍ତୁ ନା ସେଇ ଭାବପୂର୍ଣ୍ଣ ଭରା ଭଜନଟି ଶୁଣି କାର୍ଯ୍ୟକ୍ରମକୁ ଆଗେଇ ନେବା।

ଶ୍ରୋତାବନ୍ଧୁ କହିଲେ, ଫୁଲ ସହିତ କାହାର ଘନିଷ୍ଠ ସମ୍ପର୍କ ରହିଛି, ଯେଉଁଠି ଫୁଲ ସେଇଠି ସିଏ। ଫୁଲର ବାସ୍ନାରେ ଯେଉଁଠି ଥିଲେ ମଧ୍ୟ ସେ ତା ପାଖକୁ ଚାଲିଆସେ। ହଁ, ସେ ହେଉଛି ମହୁମାଛି। ମହୁମାଛି ଆମ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଖାଉଥିବା ଫଳ, ପନିପରିବା କିମ୍ବା ଶସ୍ୟ ବୃଦ୍ଧି କରିବା ପାଇଁ କେବଳ ସୂର୍ଯ୍ୟ କିରଣ, ମାଟି ଏବଂ ଜଳ ଆବଶ୍ୟକ ହୁଏ ନାହିଁ। ତା ସହିତ କୀଟ ପତଙ୍ଗମାନଙ୍କର ମଧ୍ୟ ବିଶେଷ ଅବଦାନ ରହିଛି। ପୃଥିବୀରେ କୃଷି ଏହି କୀଟମାନଙ୍କ ଉପରେ ନିର୍ଭରଶୀଳ। ଏଭଳି ପରିସ୍ଥିତିରେ ମହୁମାଛି ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ପ୍ରତିବର୍ଷ ମଇ ମାସ 20 ତାରିଖକୁ ବିଶ୍ୱ ମହୁମାଛି ଦିବସ ରୂପରେ ପାଳନ କରାଯାଏ। 2016ରେ ସ୍ଲୋଭେନିଆ ରିପବ୍ଲିକ୍ ୟୁରୋପ ପାଇଁ ଖାଦ୍ୟ ଏବଂ କୃଷି ସଂଗଠନ ଆଞ୍ଚଳିକ ସମ୍ମିଳନୀରେ ଆନ୍ତର୍ଜାତୀୟ ମହୁମାଛି ସଂଘର ଏପିମୋଣ୍ଡିଆ ସହଯୋଗରେ ଆଧୁନିକ ମହୁମାଛିର ଅଗ୍ରଦୂତ ଆଣ୍ଟନ ଜେଟ୍ସାଙ୍କ ଜନ୍ମଦିନକୁ ବିଶ୍ୱ ମହୁମାଛି ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହାପରେ ସ୍ଲୋଭେନିଆର ଏହି ପ୍ରସ୍ତାବକୁ 2017ରେ ଖାଦ୍ୟ ଓ କୃଷି ସଂଗଠନର 40ତମ ସମ୍ମିଳନୀରେ ଉପସ୍ଥାପିତ ହୋଇଥିଲା ଏବଂ ମିଳିତ ଜାତିସଂଘ ସାଧାରଣ ସଭା ସର୍ବସମ୍ମତିକ୍ରମେ ପ୍ରତିବର୍ଷ ମେ 20 ତାରିଖରେ ବିଶ୍ୱ ବହୁମାଛି ଦିବସ ପାଳନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଶ୍ରୋତାବନ୍ଧୁ, ଆଗକୁ ଏହି ସମ୍ବନ୍ଧରେ ଆହୁରି ଅନେକ କିଛି ଜାଣିବା। ଏଇଠି ଶୁଣିନେବା ଗୋଟିଏ ଗୀତ।

ଶ୍ରୋତା ବନ୍ଧୁ, ମହୁମାଛି ଉଦ୍ଭିଦ ଗୁଡ଼ିକର ପରାଗ କଣିକାକୁ ଗୋଟିଏ ଗଛରୁ ଅନ୍ୟ ଗଛକୁ ପରିବହନ କରିବାରେ ସାହାଯ୍ୟ କରେ। ଯେତେବେଳେ ମହୁମାଛି ଗୋଟିଏ ଫୁଲ ଉପରେ

ପଶିଥାଏ। ପରାଗ କଣିକା ଏହାର ପାଦ ଏବଂ ଡେଣାରେ ଲାଗିଥାଏ। ଯେତେବେଳେ ଏହା ଅନ୍ୟ ଏକ ଗଛକୁ ଉଡ଼ିଯାଏ, ପରାଗ କଣିକା ସେହି ଉଦ୍ଭିଦ ଭିତରକୁ ଯାଇ ଏହାକୁ ସାର ଦେଇଥାଏ। ଏହାଦ୍ୱାରା ଫଳ ଏବଂ ମଞ୍ଜି ସୃଷ୍ଟି ହୋଇଥାଏ। କ୍ୟା ମିସାଲ ଦୁଁ ତେରେ ବଡ଼ବନ କି ଆପଣା ଘର ତୋଡ଼ନେ ୱାଲୋକୁ ହିଁ ତୁମ ମିଠି ଔଷଧ କି ଉପହାର ଦେଇଥିଅ। ସତକଥା ଶ୍ରୋତା ବନ୍ଧୁ, ମହୁମାଛିମାନେ ଏ ଫୁଲରୁ ସେ ଫୁଲ ବୁଲି ବୁଲି ମହୁ ସଂଗ୍ରହ କରନ୍ତି, ଆଉ ଆମେ ମଣିଷମାନେ ଆମ ଫାଇଦା ପାଇଁ ସେମାନଙ୍କ ମହୁଫେଣକୁ ନଷ୍ଟ କରି ମହୁ ସଂଗ୍ରହ କରିଥାଉ। ସେ ମହୁ ଆମର କେତେ କାମରେ ଆସିଥାଏ। ଔଷଧ ରୂପରେ ବ୍ୟବହାର କରୁ, ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରୁ, ଛୁଆଟିଏ ଯେତେବେଳେ ଜନ୍ମ ନିଏ ତାକୁ ମଧ୍ୟ ପ୍ରଥମେ ମହୁ ଟିକିଏ ପାଟିରେ ମିଠା ଭାବରେ ଦିଆଯାଏ। ମନୁଷ୍ୟ ଜୀବନରେ ମହୁର ବହୁ ଆବଶ୍ୟକ ରହିଛି, ସେଥିପାଇଁ ଆଗକୁ ଯେମିତି ନ ହୁଏ ଆମକୁ ମହୁମାଛିମାନଙ୍କୁ ବଞ୍ଚାଇ ରଖିବାକୁ ହେବ। ସେଥିପାଇଁ ସଚେତନ ହୋଇ ଅନ୍ୟକୁ ମଧ୍ୟ ସଚେତନ କରିବାକୁ ପଡ଼ିବ। ଶ୍ରୋତାବନ୍ଧୁ, ଏହା ଥିଲା ୱାର୍ଲ୍ଡ ବି ଡେ ବା ବିଶ୍ୱ ମହୁମାଛି ଦିବସ ଅବସରରେ ଆମର କିଛି ସୂଚନା।

ଶ୍ରୋତା ବନ୍ଧୁ, ଆଜି ହେଉଛି ୱାର୍ଲଡ ମେଟ୍ରୋଲୋଜି ଡେ। ପ୍ରତିବର୍ଷ ମେ ମାସ 20 ତାରିଖରେ ପାଳନ କରାଯାଇଥାଏ। ମେଟ୍ରୋଲୋଜିର ଅର୍ଥ ମାପନ ବିଜ୍ଞାନ। ଏହାଦ୍ୱାରା ଲମ୍ବ, ଓଜନ, ସମୟ, ତାପମାତ୍ରା ଓ ଅନ୍ୟାନ୍ୟ ବସ୍ତୁକୁ ସଠିକ୍ ଭାବରେ ମପାଯାଇଥାଏ। 1875 ମେଟର କନଭେନସନ୍ ସ୍ୱାକ୍ଷର ହୋଇଥିବା ଦିନକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଏ। ଆମ ଦୈନନ୍ଦିନ ଜୀବନରେ ମେଟ୍ରୋଲୋଜିର ଗୁରୁତ୍ୱ ଅତ୍ୟଧିକ। ବଜାରରେ ସଠିକ୍ ଓଜନର ସାମଗ୍ରୀ କ୍ରୟ, ଚିକିତ୍ସାରେ ସଠିକ୍ ପରୀକ୍ଷା, ଶିଳ୍ପଖାନାରେ ଉତ୍ପାଦନ ଓ ବିଜ୍ଞାନ ଗବେଷଣାରେ ଏହା ଆବଶ୍ୟକ। ସଠିକ୍ ମାପନ ଥିଲେ ଗୁଣବତ୍ତା ଓ ସୁରକ୍ଷା ରକ୍ଷା କରିବା କଷ୍ଟକର ହୋଇଥାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ମାପନ ବିଜ୍ଞାନ ସମ୍ପର୍କରେ ସଚେତନ ବଢ଼ାଇବା, ଏହାର ଗୁରୁତ୍ୱକୁ ସମସ୍ତଙ୍କୁ ଜଣାଇବା। ମେଟ୍ରୋଲୋଜି ବିଜ୍ଞାନ ବ୍ୟବସାୟ ଓ ଦେଶର ଉନ୍ନତିରେ ଏକ ମୂଲ୍ୟବାନ ଭୂମିକା ନିଭାଇଥାଏ। ସେଇଥିପାଇଁ ସଠିକ୍ ମାପନ ଓ ମାନକ ପ୍ରଣାଳୀକୁ ସମ୍ମାନ ଦେବା ଆବଶ୍ୟକ। ସଠିକ୍ ମାପନ ଦ୍ୱାରା ଗୁଣବତ୍ତା, ସୁରକ୍ଷା ଓ ନ୍ୟାୟସଙ୍ଗତ ବ୍ୟବସାୟ ସୁନିଶ୍ଚିତ ହୋଇଥାଏ। ପ୍ରତିବର୍ଷ ଭଳି ଏହି ବର୍ଷର ବି ବାର୍ତ୍ତା ରହିଛି, ସଠିକ୍ ମାପନ ହେଉଛି ଉନ୍ନତ ଓ ସୁରକ୍ଷିତ ସମାଜର ଭିତ୍ତି। ବିଜ୍ଞାନ, ଶିଳ୍ପ, ବ୍ୟବସାୟ, ଦୈନନ୍ଦିନ ଜୀବନରେ ମେଟ୍ରୋଲୋଜିର ଭୂମିକା ଅପରିହାର୍ଯ୍ୟ। ଆସନ୍ତୁ ସଠିକ୍ ମାପନର ଗୁରୁତ୍ୱକୁ ବୁଝି ଗୁଣବତ୍ତା ଓ ସତ୍ୟନିଷ୍ଠାକୁ ଆଗେଇ ନେବା। ଶ୍ରୋତାବନ୍ଧୁ, ଏହା ଥିଲା ୱାର୍ଲଡ ମେଟ୍ରୋଲୋଜି ଡେ। ତାହେଲେ ଆସନ୍ତୁ ଶୁଣି ନେବା ଗୋଟିଏ ସୁନ୍ଦର ଗୀତ।

ଶ୍ରୋତା ବନ୍ଧୁ, ଏଥର ଆସନ୍ତୁ ଜାଣିବା ଆଜିର ଇତିହାସ ସମ୍ପର୍କରେ ସୂଚନା। 1965 ମସିହା ଆଜିର ଦିନରେ ଭାରତୀୟ ବିମାନ ବାହିନୀର ପ୍ରସିଦ୍ଧ ପାଇଲଟ ଏବଂ ଆନ୍ତରିକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କୁ ଭାରତୀୟ ବାୟୁସେନାର ଚୟନ କରାଯାଇଥିଲା। ଭାରତ ସରକାର ଗୋଆ ମୁକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବା ପାଇଁ 1961 ମସିହାରେ ଆଜିର ଦିନରେ ଯୋଜନା ଆରମ୍ଭ କରିଥିଲେ। ଭାରତର ସଞ୍ଚାର ବ୍ୟବସ୍ଥାରେ ଡିଜିଟାଲ ସେବା ବିସ୍ତାର ପାଇଁ ନୂତନ ଯୋଜନା 2011 ମସିହା ମେ ମାସ 20 ତାରିଖରେ ଘୋଷଣା କରାଯାଇଥିଲା। ଭାରତର କ୍ରାନ୍ତିକାରୀ ବିପିନ ଚନ୍ଦ୍ର ପାଲ ଆଜିର ଦିନରେ 1932 ମସିହାରେ ନିଧନ ହୋଇଥିଲେ। 2001 ମସିହା ମେ ମାସ 20 ତାରିଖରେ ଆଫଗାନିସ୍ତାନରେ ତାଲିବାନୀମାନେ ହିନ୍ଦୁଙ୍କୁ ଅଲଗା ଚିହ୍ନଟ ଲାଗି ଡ୍ରେସ୍ କୋଡ଼୍ ପ୍ରସ୍ତୁତ କରିଥିଲେ। 1965 ମସିହା ଆଜିର ଦିନରେ ମିଶ୍ରରେ ପାକିସ୍ତାନୀ ବୋଇଙ୍ଗ ବିମାନ 720 ଦୁର୍ଘଟଣାଗ୍ରସ୍ତରେ 100ରୁ ଉର୍ଦ୍ଧ ଲୋକଙ୍କର ମୃତ୍ୟୁ ହୋଇଥିଲା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦେଶର ଅର୍ଥବ୍ୟବସ୍ଥାର ହୋଇଥିବା ବ୍ୟାପକ ସୁଧାର ପାଇଁ ହନେଷ୍ଟ ମ୍ୟାନ୍ ଅଫ୍ ଦ ଇୟର୍ ପୁରସ୍କାର ପ୍ରଦାନ ପାଇଁ ଆଜିର ଦିନରେ 1996 ମସିହାରେ ଘୋଷଣା କରାଯାଇଥିଲା। 2003 ମସିହା ମେ ମାସ 20 ତାରିଖରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦିନ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟପ୍ରଦେଶର ବିନାଠାରେ ଅଏଲ୍ ରିଫାଇନ୍କୁ ଦେଶକୁ ସମର୍ପିତ କରିଥିଲେ। 2011 ମସିହା ମେ ମାସ 20 ତାରିଖରେ ଝାଡ଼ଖଣ୍ଡର ପର୍ବତାରୋହୀ ପ୍ରେମଲତା ଅଗ୍ରୱାଲ ବିଶ୍ୱର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିବା ସବୁଠୁ ବୟସ୍କ ଭାରତୀୟ ମହିଳା ହେବାର ଗୌରବ।

ଆସଲ କରି ପର୍ବତର ରଣର କ୍ଷେତ୍ରରେ ଏକ ନୂଆ ଇତିହାସ ରଚିଥିଲି 2011 ମେ ମାସ 20 ତାରିଖରେ। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଇତିହାସ ସମ୍ପର୍କରେ ଆମର କିଛି ସୂଚନା।

12 ବାଜି 30 ମିନିଟ୍ରେ ଶିଳ୍ପୀମାନେ ହେଲେ ସୁଧା ମିଶ୍ର, ଦେବାଶିଷ ମହାପାତ୍ର, ନମିତା ଅଗ୍ରୱାଲ, ଲକ୍ଷ୍ମୀକାନ୍ତ ପାଳି ଏବଂ ପ୍ରୀତିନନ୍ଦା ରାଉତରାୟ। ଦିନ 1:10 ଶୁଣିପାରିବେ ଚାଷର କଥା। ମହିଳାଙ୍କ ଉଦ୍ଦିଷ୍ଟରେ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ ଦିନ 1:20। ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଶ୍ରୋତାବନ୍ଧୁ, ଏଥିଲା ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଦିନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ 12ଟା ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଏବଂ ଏଫ୍ଏମ୍ ମାଧ୍ୟମରେ 100.3 MHz ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଅଧିବେଶନର ଆରମ୍ଭରେ ଶ୍ରୋତାବନ୍ଧୁ ଶୁଣନ୍ତୁ ଲୋକଗୀତ କ୍ରମରେ ଘୁମୁରା ଗୀତ ଶିଳ୍ପୀ ପରିବେଷଣ କରୁଛନ୍ତି ଯଶବନ୍ତ ବେହେରା ଓ ସାଥୀ।

ରଙ୍ଗେ ଚହଳେ ଛନ୍ଦି ବାହୁ ଯୁଗଳେ କେଡ଼େ ରଙ୍ଗେ ଚହଳେ ଛନ୍ଦି ବାହୁ ଯୁଗଳେ ମୋହଲା ସେ ହଲୁ।

ଜଣ ଭୂମି ସ୍ଥାନେ ସର୍ବେ ମାତି ରହିବ ତେଜି ମନରୁ ଭ୍ରାନ୍ତି ରାଧା କୃଷ୍ଣଙ୍କୁ ଚିନ୍ତି ନାଚିବ ଲଜ୍ଜା ତେଜି ଅବନି ହେବ ଶାନ୍ତି ନାଚିବ ଲଜ୍ଜା ତେଜି ଅବନି ହେବ ଶାନ୍ତି ଭାସେ କୈଳାସ ଚନ୍ଦ୍ର ବାଜିବ ଜୟ ନାଗରା ଏ ବାଦ୍ୟ ବୀର ଘୁମୁରା।

ଚିଡ଼ି ବୁଢ଼ା ହଣା ବଲଦ ଚଢ଼ି ଚିଲମରେ ଗଞ୍ଜେଇ ଭିଡ଼ି ଡମରୁ ବଜାଇ ଭୂତକୁ ନଚାଇ ଡମରୁ ବଜାଇ ଭୂତକୁ ନଚାଇ ଘୁରି ବୁଲୁଥାଅ ମୋ ସାନ ଘୋର।

ଲଟା ଝୁଟ ଭସ୍ମ ଲେପନ ଗଳେ ସର୍ପ ମାଳ ଭୂଷଣ ଜଟା ଝୁଟ ଭସ୍ମ ଲେପନ ଗଳେ ସର୍ପ ମାଳ ଭୂଷଣ ତ୍ରିଶୂଳ ଧାରଣ ଶମ୍ଭୁ ତ୍ରିଲୋଚନ ତ୍ରିଶୂଳ ଧାରଣ ଶମ୍ଭୁ ତ୍ରିଲୋଚନ ବିଭୂତି ଭୂଷଣ।

ଆମିଷ କଣ୍ଠ ପିଗରଳ ଦେବତାଙ୍କୁ ଅମୃତ ଦେଲ ବିଷ କଣ୍ଠ ପିଗରଳ ଦେବତାଙ୍କୁ ଅମୃତ ଦେଲ ଯୁଗଳ କିଶୋର ଡାକେ ନିରନ୍ତର ଯୁଗଳ କିଶୋର ଡାକେ।

ଶୁଣାଉ ମା ବର ଏହା ହିଁ ମୋର ମାଗୁଣୀରେ ଆସିବି କୁଶଳେ ମୁଁ ତ ଭାଗ୍ୟ ଥିଲେ ଆସିବି କୁଶଳେ ମୁଁ ତ ଭାଗ୍ୟ ଥିଲେ ତିନି ଦିନକୁ ତ ଦିଅ ମେଲାଣିରେ ଚମ୍ପା ଗୋରୀ।

ସାଥୀ ପୟୋଧର ମୁଦଗର କଲି ମୁଁ ବ୍ୟବହାର ପୁର ମଦନ ଶିରେ ପିଟିଲି ବାରମ୍ବାର କ୍ଳାନ୍ତ ହୋଇ ସେ କଲା ପରାଜୟ ସ୍ୱୀକାର କରିଥିଲି କନ୍ଦର୍ପ ଦର୍ପ।

ସୁଯୋଗ ହେଲା ପ୍ରତିଜ୍ଞା ବନ୍ଧ ନେବାକୁ ପ୍ରତିଶୋଧ ବିରହ ଗଦା ଧରି କରୁଛି ହିଂସା ଯୁଦ୍ଧ ଫେରାଇ ଦେବ ଆଜି ସେ ମୋର ମୂଳ ସୁଧ ଧାଇ ଆସେ କ୍ରୋଧ ଅଧରେ ଚାପି ରଦନ ପ୍ରିୟା।

ଶୟନ ବାଛି ଦୁଷ୍ଟ ମଦନ ଭ୍ରମ ଆଉ ସପନ ଅମୋଘ ଅସ୍ତ୍ର ଦୁଇ କଲା ମୋତେ କ୍ଷେପଣ ତନୁ ମୋ ହେଲା କ୍ଷୀଣ ହେଲି ମୋ ଅଧା ପ୍ରାଣ ଆଜି ମୋତେ ମଦନ କଲା ଗର୍ବ ଗଞ୍ଜନ।

ସମର ଧରିଛି ଗୁରୁତର ଆକାର, ସାରଥି ପଣେ ରଥିକୁ ସାହାଯ୍ୟ କର। ମୁଁ ଯେ ଏବେ ନିରସ୍ତ୍ର ହେଉଛି ଛିନ୍ନ ଛତ୍ର, ତୁହ ସଚାଟୁ ବାଣୀ ଅଟେ ଅମୋଘ ଅସ୍ତ୍ର। ସତ୍ୟ କରେ ମିନତି ବତାଅ ସେହି ଶସ୍ତ୍ର ତୋ ଦୟାରେ।

ମହିଥାନେ ଉଦିଆ ଜହ୍ନ ଛନ ଛନ ବିକଳ ମନ କହିଥାନେ ଉଦିଆ ଜହ୍ନ ଛନ ଛନ ବିକଳ ମନ ମଧୁର ଚୁମ୍ବନ ଅମୃତ ବଚନ ମଧୁର ଚୁମ୍ବନ ଅମୃତ ବଚନ ଝିଲମିଲି ଚେହେରା ସୁଖୁଲା ତରା ଝରା ଲୋ ରୂପା ଝରା।

ପ୍ରଚାର କଲୁ ଲୋକଗୀତ କ୍ରମରେ ଘୁମୁରା ଗୀତ। ଶିଳ୍ପୀ ପରିବେଷଣ କରୁଥିଲେ ଯଶବନ୍ତ ବେହେରା ଓ ସାଥୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: ସୁଗମ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ଦେବାଶିଷ ମହାପାତ୍ର। ଗୀତ ରଚନା କରିଛନ୍ତି ନିଜାମ।

ଭିତରେ ଏକା ପଡୁଥିବାର ଅଛି। ବାହାରକେ ଯେନ୍ତା ଉଡ଼ିକରି ନେଇ ପଲାବା। ଆମେ ଯଦି ବିହନ କମାବାର୍ ଲାଗି ଗରମ ଜାଗା କର୍ମା, ବିହନ କୁଞ୍ଚ କୁଞ୍ଚ ହେଇଯାଏସି ଆରୁ ତାର ତେଜ କମିଯାଏସି। ହେଥିଲାଗି ଗଛ ବଢ଼ୁଥିଲା ବେଲ୍କେ ଆରୁ ମଞ୍ଜି ଜୁରି ଆଇଲା ବେଲ୍କେ ତାର ଚାରଆଡ଼ର ପରିବେଶ ଓଲ୍ ରହୁଥିବାର ଦରକାର। ଆମେ ଯେନ୍ ଜାଗାମାନେ ବିହନର ଲାଗି ଚାଷ କରିଥିମା ସେ ତାର ପାଖେ ଆଖେ ଇଆଡ଼ର ସିଆଡ଼ର ଗଛ ପତର ନେଇ ଉଠିଥିବାର କଥା, ସବୁଆଡ଼େ ସଫା ହେଇଥିବାର କଥା। ଠିକ୍ ସମୟରେ ବିହନ ବୁନବାରଟା, ଗଛ ଆରୁ ଧାଡ଼ି ଧାଡ଼ି ଭିତରେ ନେ ଠିକ୍ ଦୂର ରଖବାରଟା ବି ବିହନର ଉପରେ ନେ ପ୍ରଭାବ ପକାସି। ମାଟ ପରୀକ୍ଷା କରିକରି ମାଟର ଦରକାର ଅନୁସାରେ ସାର ଖତ ଦେଲେ ଭଲ। କ୍ଷେତେ ଆମେ ଯଦି ଅଧିକ ଜବଖିଆ ଜାନ ସାର ଦେମା ବେଲେ ଗଛ ଖୁବ୍ ଖୁବ୍ ବଢ଼ିଯାଏସି ଆରୁ ପରାଗରେଣୁମାନେ ଭଲସେ ନେଇ ମିଶିପାରନ୍ ଆରୁ ଫୁଲ ଫଲ ବି ନେଇ ଧରେନା। ମାତ୍ର ଦରକାର ଠାନୁ କମ୍ ଦେଲେ ବି ଗଛ ଦୁର୍ବଳ ହେଇଯିବାର ଡର ରହିସି। ମଞ୍ଜି ହଉଥିଲା ବେଲିକେ ମାଟ ଉଦା ଥିଲେ ବିହନଟା ଭଲ ବାହାରସି। ହାଇବ୍ରିଡ୍ କିସମର ବିହନ କରିଲା ବେଲିକେ ଏରା ଗଛ ଠାନୁ ମାଇ ଗଛର ବିହନ କମ୍ ରଖାଯିବାର କଥା। ମାତ୍ର ଏରା ଗଛ ଆମେ ସେତିକିଟା ରଖମା ଯେତିକିଟା ମାଇ ଗଛର ଦରକାରକେ ପୁରେଇ ପାରୁଥିବା।

ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। କିନ୍ତୁ ତା ପୂର୍ବରୁ ଶୁଣନ୍ତୁ କିଛି ବିଜ୍ଞାପନ।

0: ଏଇ କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
1: ଆସିଗଲା ସେଲେରୀ?
2: ହଁ।
1: ଏବେ ନୂଆ ଝୁମୁକା?
2: ନା, ପ୍ରଥମେ ସଞ୍ଚୟ,
1: ପ୍ରଥମେ ଝୁମୁକା।
0: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ,
2: ଯାଦ୍ୱାରା ରହିବ ଟେନସନ ଫ୍ରି।
1: କିନ୍ତୁ ଝୁମୁକାର କ'ଣ?
2: ଯାଉଛୁ ନା, ପଡ଼ିଦେବି ଇଞ୍ଜେକ୍ସନ।
3: ଆର୍ବିଆଇ କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
4: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରୀ, ମାତ୍ର ଗୋଟିଏ କ୍ଲିକ୍ରେ।
5: ଆରେ ୱାଓ,
6: अजना लिंक्स उपरे क्लिक करंतु नाही। आरबीआई कहे
7: सचेतन हुंतु, सतर्क रुहंतु।

0: ଖବର ମିଳୁଛି ବର୍ଷା ଏଇ କେତେଦିନ ଭିତରେ ଆସୁଛି, ହେଲେ ସେ ନ ଆସିବା ଯାଏଁ ଦିନ ଦ୍ୱିପହରଟା ସାରା ରହିଥିବ ଗରମ ସରା, ଘରଟା ସାରା ଖରା ଓ ଖରା। ସ୍ୱାଗତ ଆପଣଙ୍କୁ ଶକ୍ତିରୂପାର ଘର ଏକ ମନ୍ଦିର କାର୍ଯ୍ୟକ୍ରମର ଅନ୍ୟ ଏକ ସଂସ୍କରଣକୁ। ଆଜି ଆପଣଙ୍କ ପାଖେ ଉପସ୍ଥାପିକା ଦୀପ୍ତିମୁନ। ନମସ୍କାର, ନମସ୍ତେ, ଝୁଆର। ଶକ୍ତି ରୂପାରେ ଘର ଏକ ମନ୍ଦିର ଆଜି ପାଇଁ ଟିକେ ବଦଳି ଯାଇଛି। ତାର ଏପରି ବଦଳିଯିବା ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ, ଯେହେତୁ ଆପଣ ମଧ୍ୟ ପରିବର୍ତ୍ତନର ଧାରାରେ ସାମିଲ ହୋଇସାରିଛନ୍ତି ଆଉ ତାକୁ ଭଲ ବି ପାଆନ୍ତି, ନୁହେଁ? ଝାଳୁଆ ଝାଳୁଆ ଦ୍ୱିପହର, ଦ୍ୱିପହରରେ ପିଲାଙ୍କର ଖୋଲିଯାଏ ଅଳିର ବଜାର। ସ୍କୁଲ ଗଲେ ତ ପିଲାଏ ଖୁବ୍ ବ୍ୟସ୍ତ ରହିଥାନ୍ତି, ହେଲେ ଏହି ଗ୍ରୀଷ୍ମ ଛୁଟିର ଦିନମାନଙ୍କରେ ମୁଣ୍ଡ ଖରାପ କରିଦିଅନ୍ତି ମା'ମାନଙ୍କର। ତେବେ ଏଇଠି ଭେଟିବା ମିନି ଓ ତା ମାଆଙ୍କୁ।
1: ମମି, ମମି, ମମି କୁଆଡ଼େ ଅଛୁ?
2: ନା ନା, ମାମା ଡାକେ।
1: ମାମା, ମାମା,
2: ମମି, ମମି, ଏ କ'ଣ ଶୋଇଛୁ?
1: ଉଠ ନା ମମି।
2: ଓହୋ, କ'ଣ ହେଲା ମିନି? ଏମିତି ଶୋଇଲା ବେଳେ କାହିଁ ଏମିତି ହଇରାଣ କରୁଛୁ ମିନି? ଯା, ମୁଁ ଟିକେ ଶୋଏ ମା, ବହୁତ ଥକି ଯାଇଛି। ମାମା ଶୁଣ ଟିକେ। ଓହୋ, ଏ ଦିନ ଦ୍ୱିପହରେ ତୋର କ'ଣ ସବୁ ଭୂତ ବାହାରିଲା କହିଲୁ? ଶୋଇବାକୁ ଦେଉନି, କିଏ ଶୋଇଥିଲେ ତା ମନ ଖାଲି ଏପଟ ସେପଟ। ନା ମମି, ଟିକେ ଶୁଣ। ଓହୋ, ଏ ଝିଅ ନା, କ'ଣ ହେଲା ମିନି ତୋର? ଏମିତି କାହିଁକି ପାଟି କରିଛୁ କହିଲୁ? ଆରେ ଟିକେ ଶୋଇବାକୁ ଦେ, ମଣିଷକୁ ଟିକେ ଆରାମ ଦରକାର ନା ନୁହଁ? ଦିନ ସାରା ଖଟି ଖଟି ଟିକେ ନ ଗଡ଼ିଲେ ଭଲ ଲାଗିନି ମା, ଟିକେ ଶୋଇବାକୁ ଦେ। 10 ମିନିଟ୍ ଶୋଏ, ପୁଣି ଉଠିବି। ଯା ଯା, ଟିକେ ପାଠ ପଢ଼ିବୁ ଯା।
1: ମମି ଶୁଣ ତ ଟିକେ। ଏମିତି କ'ଣ ଶୋଉଛୁ ଯେ?
2: ଆରେ ନ ଶୋଇଲେ, ଟିକେ ରେଷ୍ଟ ନନେଲେ ଆଗକୁ ପୁଣି କାମ କରିପାରିବି? ଫେର ସନ୍ଧ୍ୟାବେଳେ କେତେ ବରାଦ କରିବୁ? ଏଇଟା ଖାଇବାର ଅଛି, ସେଇଟା ଖାଇବାର ଅଛି,
3: ସେଇଆ ତ କହିବାର ଥିଲା ମମି ତତେ। ମୋ ପାଇଁ ଗୋଟେ ବଢ଼ିଆ ଖାଇବା ଜିନିଷ କରିଦେବୁ, କରିଦେବୁ ନା?
1: ଆରେ ସେମିତି ନୁହଁ, ଭଲ କି କହ, ଭଲ କି କହିବା ସେ କ'ଣ ଅଛି?
2: ମୁଁ କ'ଣ କରୁନି ତୋ ପାଇଁ? ସବୁବେଳେ ତ କରୁଛି ମା,
1: ହେଲେ ମୁଁ ଯାହା କହିବି ନା ତୁ ମୋତେ ଗାଳି କରିବୁ।
2: ହଉ ଠିକ୍ ଅଛି, ମୁଁ ଶୋଇକି ଉଠେ, ତାପରେ କଥା ହେବା।
3: ମମି ନିଦରୁ ଉଠିଗଲୁ?
2: ଆରେ ତୁ କାହାକୁ ଶୋଇ ଦେଉଛୁ ଯେ କେ ଦିନବେଳା ଶୋଇବ? କେହି ଦିନବେଳା ଶୋଇଥିଲେ ତୋ ମନ ଖାଲି ଏପଟ ସେପଟ।
1: କ'ଣ କହୁଥିଲୁ କହ?
3: କାଲି ନା ମୋ ସାଙ୍ଗ ନିତୁ,
1: ଆରେ ହଁ କହୁନୁ କହିଁ ମମି,
3: ସବୁ କଥାରେ ଖାଲି ହଁ କହିଲେ ମମି ଠିକ, ନହେଲେ ଗଲା।
2: ହଁ ବାପା କହ,
3: ମୋ ସାଙ୍ଗ ନିତୁ ନୁହେଁ, କାଲି ମୁଁ ତାଙ୍କ ଘରକୁ ଯାଇଥିଲି।
2: ତ କ'ଣ?
3: ଆରେ ଆଗକୁ କହ। ନିତୁର ଜେଜେମା ନା ବଢ଼ିଆ ଜିନିଷ ତିଆରି କରିଥିଲେ ମାମା, ବହୁତ ଦିନ ପରେ ଖାଇଲି।
2: ଖାଇଲୁ ତ?

0: ଖାଇଲୁ କହ। ମାଛ ବେସର କରିଥିଲେ ଆଉ ନିତୁ ଆମୁ ସାଙ୍ଗ ହୋଇ ଖାଇଲେ।
1: ମାଛ ବେସର ପୁଣି ତୁ ଖାଉଛୁ?
0: ତମେମାନେ ତ ଏ ନୂଆ ନୂଆ ଖାଦ୍ୟ ଖାଇ ପଛ କଥା ସବୁ ଭୁଲିଗଲଣି। ଏବେ ପୁଣି ମାଛ ବେସର ଖାଇକି ଆସିଛୁ, ତୋତେ ଭଲ ଲାଗିଲା?
1: ବଢ଼ିଆ ଦହି ପକେଇଥିଲେ ଜେଜେମା,
0: ବଢ଼ିଆ ଲାଗିଲା। ଯେତେବେଳେ ମୁଁ କରୁଥିଲି ଘର ଯାକି ସମସ୍ତେ ମନା କରୁଥିଲ, ଆଉ ଏବେ କ'ଣ ଖାଇବାକୁ ଇଚ୍ଛା ଲାଗିଲାଣି?
1: ନା, ମୁଁ ଆଉ ସେସବୁ କରିପାରିବିନି, ମୁଁ ସବୁ ଭୁଲିଗଲିଣି ପରା।
0: ତମମାନେ ହିଁ ମୋତେ ସବୁ ଭୁଲେଇ ଦେଲଣି, ଆଉ ସେତେ କରିବାର ଇଚ୍ଛା ବି ନାହିଁ ମୋର।
1: ମାମା,
0: ତୁ ତ ଖୁବ୍ ଭଲ ପାଉନ। ଛାଡ଼ ଛାଡ଼, ଆଉ ମୁଁ ଭଲ ପାଉନି, ତମମାନଙ୍କ ପାଇଁ ସବୁ ଛାଡ଼ିଦେଲି ହେଲା।
1: ନାଇଁ, ମୁଁ ଗେଲୁ ମମି ପରା।
0: କାଟିଦେବୁ ନା ମାମା? ପ୍ଲିଜ୍ ମମି, ପ୍ଲିଜ୍ ମାମା, ପ୍ଲିଜ୍ ମା।
1: ଓହୋ, କହିଲି ପରା ମୁଁ ସେସବୁ ଭୁଲିଗଲିଣି, ଆଉ କରୁନି।
2: ସେମିତି ନାହିଁ ମମି, ପ୍ଲିଜ୍ କରିଦେବୁ ନା।
0: ହଉ ଦେଖିବା।
3: ଦିନେ ଏମିତି ସମୟ ଆସେ, ନିଦୁଆ ଆଖିରୁ ନିଦ ଚୋରି କରି ନେଲେ ବି ସେଇ ଅନୁଭବ ମିଠା ଲାଗେ। ମନ ସେହି ଦିନମାନଙ୍କୁ ଖୋଜି ବସେ। ଏହା ବୋଧେ ମନର ସ୍ୱଭାବ ଯେ ସେ ବିଗତ ଦିନଗୁଡ଼ିକୁ ନିଜ ସାମ୍ନାରେ ବାରମ୍ବାର ଠିଆ କରୁଥାଏ, ନିରେଖି ଦେଖୁଥାଏ, ସ୍ନେହ କରୁଥାଏ, ସାଇତି ନିଜ ପାଖରେ ରଖୁଥାଏ। ଜଣେ ନିୟମିତ ଶ୍ରୋତା ଆକାଶବାଣୀ ଭବାନୀପାଟଣାର ଅନେକ କାର୍ଯ୍ୟକ୍ରମକୁ ମନେ ପକାଉଛନ୍ତି, ଭଲ ପାଉଛନ୍ତି, ଖୋଜୁଛନ୍ତି ଏବଂ ନୂଆ କାର୍ଯ୍ୟକ୍ରମଗୁଡ଼ିକୁ ବି ଆପଣେଇଛନ୍ତି, ପସନ୍ଦ କରିଛନ୍ତି। ସେ ହେଲେ ଶାଗୁନଭାଳି ସିନାପାଲି ନୂଆପଡ଼ାରୁ ନମିତା ହୋତା। ତାଙ୍କ ସହ କିଛି ସମୟର ଆଳାପକୁ ଆମେ ରଖୁଛୁ ଏଇଠି।
4: ଭଉଣୀ ନମସ୍କାର।
5: ନମସ୍କାର
4: ଭଉଣୀ, ଆପଣ ଆମକୁ ଶୁଣନ୍ତି, ମାନେ ଆକାଶବାଣୀ ଭବାନୀପାଟଣା ଶୁଣନ୍ତି, କେତେ ବର୍ଷରୁ ଶୁଣୁଛନ୍ତି ଆପଣ?
5: ମୁଁ ତ 13 ବର୍ଷରୁ ରେଡ଼ିଓ ଶୁଣେ, ଭବାନୀପାଟଣା ଯେନ ଆରମ୍ଭ ହେଲା ସେନୁ ମୁଁ ଭବାନୀପାଟଣା ଶୁଣୁଛି।
4: ମାନେ ଆପଣଙ୍କୁ 13 ବର୍ଷ ବୟସ ହେଲା ବେଳଠୁ ଆପଣ ରେଡ଼ିଓ ଶୁଣନ୍ତି, ଆଉ ଆମର ଆକାଶବାଣୀ ଭବାନୀପାଟଣା ଆରମ୍ଭ ହେଲା ଦିନଠୁ ଶୁଣୁଛନ୍ତି, କେମିତି ଲାଗେ ଆମ କାର୍ଯ୍ୟକ୍ରମ?
5: ସବୁ କାର୍ଯ୍ୟକ୍ରମ ବହୁତ ଭଲ ଲାଗ୍ସି ମୋତେ, ମୋର ରେଡ଼ିଓ ଅତି ପ୍ରିୟ, ମୁଁ ସବୁବେଳେ ମୋ ପାଖରେ ରେଡ଼ିଓ ରଖ୍ସି। ସକାଳୁ 6ଟା ବନ୍ଦନା କାର୍ଯ୍ୟକ୍ରମ, ସନ୍ଧ୍ୟାଟା ମୁଁ ତମ ରେଡ଼ିଓ ଶୁଣ୍ଛି, ମୋତେ ବହୁତ ଭଲ ଲାଗ୍ସି। ଆଗ ନାରୀ ମହଲରେ ରଜନୀଗନ୍ଧା, ଆକୁରି ଫୁଲ ଏଇଟା ମଧ୍ୟ ଦେଉଥିଲା, ବହୁତ ଭଲ ଲାଗୁଥିଲା। ଆଉ ଏବେ ବି ସବୁ ଶୁଣୁଛେ, ଏବେ ବି ଭଲ ଲାଗୁଛି, ସବୁ ପ୍ରୋଗ୍ରାମ ଆପଣଙ୍କୁ ଭଲ ଲାଗୁଛି।
4: ଆପଣ ଅନେକ ଦିନରୁ ରେଡ଼ିଓ ଶୁଣୁଛନ୍ତି, ଆମକୁ ଶୁଣୁଛନ୍ତି, ଆଗର ସବୁ କାର୍ଯ୍ୟକ୍ରମ କେମିତି ଲାଗୁଥିଲା ଆଉ ଏବେ କେମିତି ଲାଗୁଛି?
5: ଆଗ ତ ଠିକ୍ ଲାଗୁଥିଲା ଯେ, ବାକି ଏବେ ନୂଆ ନୂଆ ଜିନିଷ ସବୁ କହୁଛ, ନୂଆ ନୂଆ ଜିନିଷ ଶୁଣୁଛୁ, କେତେ କଥା ଶିଖିବାର ଲାଗି ମିଳୁଛି, ଶୁଣିବା ଲାଗି ବହୁତ ଭଲ ଲାଗୁଛି।
4: ତ ଆପଣ ସେସବୁ ଶୁଣିକିରି ଆପଣ ଜୀବନରେ କିଛି ପ୍ରଭାବ ପଡ଼େ କି?
5: ହଁ ହଁ, ବହୁତ ପ୍ରଭାବ ପଡ଼ିଛି କାର୍ଯ୍ୟକ୍ରମ ଶୁଣିକରି, ପରିବାରର କାଣ ଚଳଣି କେନ୍ତା, ପୁଅ ଝିଅର ଶିକ୍ଷା ଦୀକ୍ଷା ସଂସ୍କାର ଦେବାର କାଣା, ମୁଁ ବହୁତ କଥା ଶିଖିଛେ। ମୁଁ ବହୁତ ଦିନ ରେଡ଼ିଓ ଶୁଣୁଛେ, ଖୁବ୍ କଥା ଶୁଣିଲେ ଖୁବ୍ ଭଲ ଲାଗ୍ସି ମୋତେ।
4: ତ ଏବେ ଯୋଉ ବର୍ତ୍ତମାନ ଆପଣ ଯୋଉ କାର୍ଯ୍ୟକ୍ରମ ଗୁଡାକ ଶୁଣୁଛନ୍ତି, ତ ସେଥିରେ ଆଉ କ'ଣ କଲେ ଆହୁରି ମନ ଛୁଆ ହେଇପାରନ୍ତା, ଆହୁରି ଭଲ ଲାଗନ୍ତା ବୋଲି ଆପଣଙ୍କୁ ଲାଗେ?
5: ସେଟା ତ ଆମେ ବହୁତ କଥା ଭାବସୁଁ, ବାକି ମୁଁ ଏବେ ଚିଠି ବି ନାଇଁ ଦେବାର, ଚିଠି ବୋଲି ଭାବୁଛେ, ଚିଠି ଦେଲେ ଆମେ ସେଟା ଲେଖିକରି ବି ଦେତ। ବାକି ଏବେ ତ ବହୁତ ଭଲ ଲାଗୁଛି, ତାର ଅଧିକା ଯଦି କିଛି ହେଇପାରେ ବୋଲେ ଆଉ ଫତଲ ବହୁତ ଭଲ ଲାଗ୍ବା।
4: ତ ଆପଣ ନାରୀ ମହଲ କାର୍ଯ୍ୟକ୍ରମ ଶୁଣନ୍ତି?
5: ହଁ ହଁ, ମୁଁ ନାରୀ ମହଲ କାର୍ଯ୍ୟକ୍ରମ ଶୁଣେ।
4: କେମିତି ଲାଗେ ନାରୀ ମହଲ କାର୍ଯ୍ୟକ୍ରମ?
5: ନାରୀ ମହଲରେ ବହୁତ କଥା ଶିଖିବା କେମିତି, ରନ୍ଧାବଢ଼ା ବାବଦରେ, ଘରର ଛୁଆପିଲା ପଢ଼ାପଢ଼ି ବାବଦରେ, ଘର କେନ୍ତା ଚଳାବ ସେ ବାବଦରେ, ସମସ୍ୟା କେନ୍ତା ସମାଧାନ ହେବା ସେ ବାବଦରେ ଶୁଣୁଛେ, ବହୁତ ବହୁତ କଥା ଶିଖିବା କେମିତି, ମୁଁ ଶିଖ୍ସି ବି ଆର୍ ସେ ହିସାବରେ ମୋ ପରିବାରକେ ମୁଁ ହେନ୍ତା ଚଲେଇଛେ, ବହୁତ ଶାନ୍ତିରେ, ବହୁତ ଭଲ, ବହୁତ କେତେ କେତେ ସମସ୍ୟା ବି ମୁଁ ସମାଧାନ କରିପାରୁଛେ।
4: ଆହୁରି ଭଲ ତ ନିଶ୍ଚୟ ଅଛି, ଗୋଟେ କାର୍ଯ୍ୟକ୍ରମ
5: ଅଛି,
4: କାର୍ଯ୍ୟକ୍ରମରେ ଆହୁରି କ'ଣ କଲେ ଭଲ ଲାଗନ୍ତା?
5: ବାକି ଦେଖ, ଏବେ ତ ନାରୀ ନିର୍ଯାତନା ବାବଦରେ, ଯୌତୁକ ବାବଦରେ, ଏସବୁ ତ ସବୁ ବହୁତ ଦିନରୁ ଦିଆ ହେଉଛି, ବାକି ଏବେ ଯେନ୍ ଝିଅମାନଙ୍କର ଉପରେ ଅତ୍ୟାଚାର ହେଉଛି, ବୋହୂମାନଙ୍କର ଉପରେ ଅତ୍ୟାଚାର ହେଉଛି, ଏ ବିଷୟରେ ଏବେ ମଝି ମଝିରେ ଦିଆଯାଇଛି, ବିଷୟରେ ଯଦି ଅଧିକା ଆର କିଛି କରିପାରିବି ବୋଲେ ଆମକେ ଆଉ ବହୁତ ସୁଖା ବି ମିଳିବା, ଆରୁ ବହୁତ ଜାଣିକରି ବି ଲୋକ ବି ଜାଣିବେ, ଆରୁ
4: ସଚେତନ
5: ହେବେ। ଆଗେ ନାରୀ ମହଲ କାର୍ଯ୍ୟକ୍ରମରେ କିଛି ଗୋଟେ କଥାବାର୍ତ୍ତା କରିକିରି ମଝି ମଝିରେ ଗୋଟେ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ବାଜୁଥିଲା ବୋଲି ଗୋଟେ ମନୋରଞ୍ଜନ, ସେଟା ଶୁଣିବାର ଲାଗି ବି ବହୁତ ଇଚ୍ଛା ଲାଗୁଥିଲା, ଆରୁ କଥାବାର୍ତ୍ତା ପରେ, ଆଲୋଚନା ପରେ ଗୋଟେ ଯଦି ଓଡ଼ିଆ ଚଳଚ୍ଚିତ୍ର ଗୀତ ବଢ଼ିଆଟା ବାଜୁଛି ବୋଲେ ବହୁତ ଖୁସି ଲାଗୁଥିଲା ଶୁଣିବାର ଲାଗି। ଆର୍ ଯଦି ସେଟା ଏବେ କରାଯିବା, ଚଳଚ୍ଚିତ୍ର ସଙ୍ଗୀତ ଗୋଟେ ଗୋଟେ ଦିଆଯିବା, ଫାଷ୍ଟ ଗୋଟେ ଲାଷ୍ଟ ଗୋଟେ ଦୁଇଟା ବି କମ୍ ସେ କମ୍ ଦିଆଯିବ ବୋଲେ ବହୁତ ଭଲ ଲାଗ୍ବା।

0: କାର୍ଯ୍ୟକ୍ରମ ଶୁଣିବାକୁ ବି ଇଚ୍ଛା ଲାଗ୍ବା। ସବୁବେଳେ ଆଲୋଚନା କଥାବାର୍ତ୍ତା ହେଲେ ବି ତ ମନ ଫୁର୍ତ୍ତି ନେଇ ହେନା, ଓଡ଼ିଆ ଚଳଚ୍ଚିତ୍ର ଗୀତ ଗୋଟେ ଗୋଟେ ଶୁଣିବ, ସେ ଭିତରେ ସେ ହିସାବର ଗୀତ ଏକା ଯେନ୍ ଆଲୋଚନା ହେଉଛି ଯେନ୍ଥିର ଲାଗି ସେଥିର ଗୋଟେ ଗୀତ ଦିଆଯାଏ ବୋଲେ ବହୁତ ବଢ଼ିଆ ଲାଗ୍ବା, ଶୁଣିବାର ଲାଗି ବି ଇଚ୍ଛା ଲାଗ୍ବା ଆଉ ଭଲ।
1: ତାପରେ ଆପଣ ବି ଗୁଣୁଗୁଣୁ ହୋଇ ତା ସାଥିରେ ଗାଇ ପାରିବେ?
0: ହଁ ହଁ, ମୋର ତ ଗୀତ କା ବର୍ଷ ଆଗେ ଥିଲା, ଏବେ ତ ନାଇଁ ନା, ଘରେ ଜଞ୍ଜାଳ ହେଇଗଲା, କାମ ଧନ ଦେହ ଭଲ ନାଇଁ, ବେହାର ନାଇଁ। ମୁଁ ରେଡ଼ିଓ ଶୁଣିକରି ସବୁ ଚଳଚ୍ଚିତ୍ର ଗୀତର ନାଁ ଗାୟକର ନାଁ ମୁଁ ସବୁ ମନେ ରଖିଥିଲି, ସବୁ ବଢ଼ିଆ। ମୁଁ ବହୁତ ରେଡ଼ିଓ ଶୁଣିବା ଲାଗି ମୁଁ ବହୁତ।
1: ତାପରେ ପୁରୁଣା ଚଳଚ୍ଚିତ୍ରର ଗୀତ ମାନେ ସମସ୍ତଙ୍କୁ ଭଲ ଲାଗିଥାଏ, ଆଉ ନିଶ୍ଚୟ ସମସ୍ତେ ଗୁଣୁଗୁଣ ହୋଇ ଗାଇବା ପାଇଁ ଇଚ୍ଛା କରନ୍ତି।
0: ହଁ ହଁ, ଆଗର ଗୀତ ମାନେ ଯେନ୍ତା ବଢ଼ିଆ ସେ ଗୀତର ଅର୍ଥ ଥିଲା, ଏବର ଗୀତ ହେନ୍ତା ନାଇଁ ନା, ଆଗ ବହୁତ ଭଲ ହଉଥିଲା, ସେଥିରେ ଅର୍ଥ ବି ବୁଝିବ ବୋଲେ ତମକେ ସେ ଚଳଚ୍ଚିତ୍ର ଗୀତର ଅର୍ଥ ବୁଝିପାରିବ ବୋଲି ବି ତମେ କେତେ ଶିଖିବ ସେଦିନ। ଏବେ ହେନ୍ତା ଗୀତ ମାନେ ନାଇଁ ନା, ଏବେ ତ ଅଛେ ମନେ କହିବାର ଦିନେ ନା ବୋଲିକରି, କିନ୍ତୁ ଆଗର ଅର୍ଥବୋଧକ ଗୀତ ମାନେ ବହୁତ ବଢ଼ିଆ, ଆଗର ଚଳଚ୍ଚିତ୍ର ପୁରୁଣା ଚଳଚ୍ଚିତ୍ରର ଗୀତ ମାନେ ବହୁତ ବଢ଼ିଆ ଲାଗେ। ଆଉ ଆଗର ଗୀତ ମାନେ ମୁଁ ଶୁଣିବାକୁ ଇଚ୍ଛୁକ, ରେଡ଼ିଓରେ ଏକା ଆଗର ଗୀତ ହେଉଛି, ତମେ ଟିଭିରେ ନେଇ ପାଇପାର ସେଟା।
1: ଭଉଣୀ, ଆପଣଙ୍କୁ ଏମିତି କୋଉ ଚଳଚ୍ଚିତ୍ରର ଗୀତ ଭଲ ଲାଗେ କି ଯୋଉଟା ଆପଣ ଶୁଣିବାକୁ ଚାହିଁବେ?
0: ହଁ ହଁ, ମୁଁ ତ ଓଡ଼ିଆ ଚଳଚ୍ଚିତ୍ର ଗୀତ ଖୁବ୍ ଭଲ ଲାଗ୍ସି, ଆରତୀ ସଜାଡ଼ି ବସିଛି ପୂଜାରୀ ଗୋଟେ ଅଛି ଗୋଟେ ଚଳଚ୍ଚିତ୍ର, ମନେ ନାଇଁ ପଡ଼ବା, ସେଟା ଗୋଟେ ଏଇ ବନ ଏଇ ପାହାଡ଼ ଗୋଟେ ଅକ୍ଷମାନ୍ତି ଗାଇଥିଲେ,
1: ଏଇ ଯେ
0: ବନଲତା ପାହାଡ଼, ଏଇ ଗୀତ ଗୋଟେ ମତେ ଖୁବ୍ ଭଲ ଲାଗ୍ସି। ଏଇ ଦୁଇଟା ଗୀତ ଯଦି ପ୍ରଚାର କରିଦେଲେ ବହୁତ ଖୁସି।
1: ଆପଣଙ୍କୁ ନିଶ୍ଚୟ ଶୁଣେଇବୁ।

0: ଲାଗି ମୋର ପାଖରେ ସବୁଦିନ ମୁଁ ରେଡ଼ିଓ, ମୋର ପିଲା ଛୁଆମାନେ କହୁଛନ୍ ମା ରେଡ଼ିଓ ଏକା ସବୁବେଳେ ଶୁଣୁଛନ୍, ଆର୍ ବହୁତ ଭଲ ଲାଗ୍ସି ବୋଲି କହୁଛନ୍ ମୋ ଛୁଆମାନେ ବି। ଆଉ ବନ୍ଦନା କାର୍ଯ୍ୟକ୍ରମ ସକାଳୁ ଲଗେଇଦେବ ବୋଲି ମନ ପୁରା ଫୁର୍ତ୍ତି ହେସି, ଦେଖବାର ଲାଗି ନେଇ ମିଳେ, ଟିଭିରେ ବସବ ଟାଇମ ୱେଷ୍ଟ ହେବା, କିନ୍ତୁ ରେଡ଼ିଓ ତମେ ଲଗେଇଦେବ ତମେ ସବୁ କାମ କରିପାରିବ, ଘର ତା ମାନେ କିଛି ତମର କାମରେ ଅସୁବିଧା ନାଇଁ ହୁଏ। ସେଥିଲାଗି ମୋତେ ବହୁତ ଖୁସି ଲାଗ୍ସି ରେଡ଼ିଓ, ମୁଁ ସକାଳୁ ଉଠିଲେ ବେଳେ ରେଡ଼ିଓ ଲଗାସି, ଲଗେଇ ଦେଇକି ମୋର ଚା ପାଣି ଯାହା ଜଳଖିଆ କରିବା କଥା କରୁଛି ବାକି ରେଡ଼ିଓ ମୁଁ ଶୁଣୁଛି। ମୁଁ
1: ତ ଆପଣ ଆଉ ଆମର କେଉଁ କେଉଁ କାର୍ଯ୍ୟକ୍ରମ ଶୁଣନ୍ତି?
0: ଦେଖ ମୁଁ ରେଡ଼ିଓର ସକାଳୁ ଦେଖ ଶୁଣୁଛି ବନ୍ଦନା କାର୍ଯ୍ୟକ୍ରମ, ତାପରେ ଯେନ୍ଟା ଚାଷବାସ ବି ଶୁଣୁଛି, ତାପରେ ଯୁବବାଣୀ ବି ଶୁଣୁଛି, ହଁ ପରିକ୍ରମା, ଆଉ ସେ ଆଗ ଦିଆ ହଉଥିଲା ବାଟେ ଘାଟେ ସେଟା ମାନେ ମୁଇଁ ଶୁଣେ। ତାର ମାନେ ରେଡ଼ିଓ ପ୍ରତ୍ୟେକ ପ୍ରୋଗ୍ରାମ ମୋତେ ଭଲ ଲାଗ୍ସି ଆର୍ ମୁଇଁ ଶୁଣୁଛି, ସେଥିରେ ବି କିଛି ନା କିଛି ଶିଖିବାର ଜିନିଷ ମିଳୁଛି। ତାର ମାନେ ପ୍ରତ୍ୟେକ କାର୍ଯ୍ୟକ୍ରମ ରେଡ଼ିଓର କିଛି ନା କିଛି ଶିକ୍ଷଣୀୟ ଜିନିଷ ଅଛି, ଯଦି ଭାବିବେ ବେଲେ ଆର୍ ବୁଝିବେ ବେଲେ ବୋଲେ ମୁଇଁ ସେଥିଲାଗି ମୁଁ ଜାଣିଛି ଯେ ମୁଇଁ ରେଡ଼ିଓରେ ବହୁତ କଥା ଶିଖିଛେ, ବହୁତ କଥା ଜାଣିଛେ। ଆଗ ତ ରେଡ଼ିଓ ବି କମ୍ ଥିଲା, ମୁଇଁ 13 ବର୍ଷରୁ ଯେତେବେଳେ ରେଡ଼ିଓ ଶୁଣିଲି ସେତିକି ବେଳେ ରେଡ଼ିଓ ବହୁତ କମ୍ ଥିଲା, ମୋର ବାପା କଟକରୁ ରେଡ଼ିଓ ଗୋଟେ ମଗେଇଥିଲେ, ଆର୍ ଏବେ ତ ସେ ରେଡ଼ିଓ ଘରେ ଅଛି, ଆରୁ ବାହା ହେଇସାରିଲା ପରେ ବି ମୋ ରେଡ଼ିଓ ଗୋଟେ ମୋ ପାଖରେ ସବୁଦିନ ଅଛି।
1: ବହୁତ ଖୁସି ଲାଗୁଛି ଭଉଣୀ ଯେ ଆପଣ

0: ଆମକୁ ଶୁଣନ୍ତି ଆଉ ଏତେ ବର୍ଷରୁ ଶୁଣନ୍ତି, ଆଉ ଆପଣ ଶ୍ରୋତାମାନେ ହିଁ ତ ଆମର ସମ୍ପତ୍ତି।
1: ହଁ ହଁ, ଶ୍ରୋତାମାନଙ୍କର ଚିଠି ଯିବା, ଫୋନ୍ ଯିବା ବୋଲେ ଏକା ଆପଣମାନଙ୍କୁ ଖୁସି ଲାଗ୍ବା। ଆର୍ ଆପଣମାନେ ବି ଆମର ଅନୁରୋଧରେ ନୂଆ ନୂଆ କାର୍ଯ୍ୟକ୍ରମ ଯଦି କରିବେ ବୋଲେ ଆମକୁ ବି ଖୁସି ଲାଗ୍ବା।
0: ତ ଆପଣ କେବେ ଆକାଶବାଣୀ ଭବାନୀପାଟଣାକୁ ଚିଠି ଲେଖିଛନ୍ତି?
1: ମୁଁ ଆଗ ଚିଠି ଦେଉଥିଲି, ଏବେ ମୁଁ ଚିଠି ନାଇଁ ଦେବା, ତେବେ ଭାବୁଛେ ଏବେ ଚିଠି ଦେବି। ଫୋନ୍
0: ନିଶ୍ଚୟ ଦିଅନ୍ତୁ,
1: ଫୋନ୍ ବି ଲଗେଇଥିଲି, ଫୋନ୍ ତ ଦୁଇ ଥର ନାଇଁ ଲାଗ୍ଲା, ତେବେ ବି ମୁଁ ଫୋନ୍ କରିବାର ଲାଗି ମୋର ଇଚ୍ଛା ଅଛି। ମୁଁ ଫୋନ୍ କରିବି, ମୋ ରେଡ଼ିଓ ସାଙ୍ଗେ ସବୁଦିନ ମୋର ସମ୍ପର୍କ ଥିବା।
0: ନିଶ୍ଚୟ ଭଉଣୀ, ଆମେ ବି ସେଇଟା ହିଁ ଚାହୁଁଛୁ, ଆମର ବି ସେଇଟା ହିଁ କାମନା। ଆମେ ଆପଣଙ୍କ ପାଇଁ ହିଁ ଯୋଉ କାର୍ଯ୍ୟକ୍ରମ ମାନେ ପ୍ରସ୍ତୁତ କରୁ, ନୂଆ କିଛି ଚିନ୍ତା କରୁ, ଆଉ ଆପଣମାନେ ହିଁ ଆମର ପ୍ରେରଣା। ତ ଭଉଣୀ, ଏଥର ଆପଣ ଆମକୁ ନିଶ୍ଚୟ ଚିଠି ଲେଖିବେ ବୋଲି ଆମେ ଆଶା କରୁଛୁ।
1: ହଁ ହଁ, ମୁଁ ନିଶ୍ଚୟ ଚିଠି ଦେବି, ଫୋନ୍ ବି କରିବି। ଆର୍ ମୋର ହିସାବରେ ଯେନ୍ଟା ମୁଁ କହିଲି, ନାଟକ ସିନେମା ଗୀତ ଏଇଟା ମାନେ ଟିକେ ପ୍ରଚାର ହେଲେ ମୁଁ ବହୁତ ଖୁସି ହେବି।
0: ନିଶ୍ଚୟ ଭଉଣୀ, ଆମେ ବି ଆପଣଙ୍କର ଚିଠିକୁ ହିଁ ଅପେକ୍ଷା କରିଥାଉ ମାନେ ସପ୍ତାହ ସାରା। ଆଉ ଗୋଟେ ଚିଠି ପାଇଲେ ଆମକୁ ବହୁତ ଖୁସି ଲାଗେ, ଆମେ ଚେଷ୍ଟା ବି ନିଜର କରୁ କି କାର୍ଯ୍ୟକ୍ରମ ଆହୁରି ଭଲ ହଉ, ଆମ ଶ୍ରୋତାମାନଙ୍କ ମନକୁ ଆହୁରି ଛୁଇଁ ଯାଉ, ତେଣୁ ଆପଣ ନିଶ୍ଚୟ ଚିଠି ଲେଖିବେ।
1: ହଁ, ଆର ଆମର ହିସାବରେ ଆମର ଅନୁରୋଧ କାର୍ଯ୍ୟକ୍ରମ ବାଦଲେ ଆମକୁ ବି ବହୁତ ଖୁସି ଲାଗେ।
0: ନିଶ୍ଚୟ ଭଉଣୀ, ଆମେ ବି ନିଶ୍ଚୟ ଚେଷ୍ଟା କରିବୁ। ତ ଘରେ ଆପଣଙ୍କର ରେଡ଼ିଓ ଶୁଣିବାକୁ ସମସ୍ତେ କ'ଣ କହନ୍ତି, ପସନ୍ଦ କରନ୍ତି ନା? ଏବେ ଆଉ ରେଡ଼ିଓ ନାହିଁ, କାହିଁ ଶୁଣୁଛନ୍ତି?
1: ମୋର ସବୁ ପସନ୍ଦ କରେ, ମୋ ଛୁଆମାନେ ବି ଏବେ କହୁଛନ୍, ବଡ଼ ବଡ଼ ହେଇଗଲା ମୋ ଛୁଆମାନେ, ବାହା ହେଇଗଲେ ଦୁଇଟା ଝିଅ, ଗୋଟେ ଝିଅ ଗୋଟେ ପୁଅ ଘରେ ଅଛନ୍। ସେମାନେ କହୁଛନ୍ ଯେ ମା, ତମେ ଆମେ ଶୋଇଥିମୁ ସକାଳେ ବନ୍ଦନା କାର୍ଯ୍ୟକ୍ରମ ଲଗାବ ଯେ କେତେ ସୁନ୍ଦର ଲାଗିବ ମା, ଏବେ ସେଟା ମନେ ପଡ଼ୁଛି। ରିସେସ୍ରେ ଖାଇ ଆସିବେ, ମୁଁ ରେଡ଼ିଓ ଶୁଣୁଥିବି, ସେ ବୋଲେ ଓଡ଼ିଆ ସମୟ ଆମେ ରିସେସ୍ରେ ଗଲାବେଳକୁ ଓଡ଼ିଆ ନ୍ୟୁଜ୍ ଦେଉଥିବା, ବହୁତ ସୁନ୍ଦର ଲାଗ୍ସି ମା, ଏବେ ମନେ ପଡ଼ୁଛି ବୋଲିକରି କହିସନ୍। ଆଉ ମୋ ସ୍ୱାମୀ ବି ରେଡ଼ିଓ ବ୍ୟାଟେରୀ ସରିଗଲା ପରେ ମୁଁ କହିସି, ରେଡ଼ିଓ ବ୍ୟାଟେରୀ ସରିବା ସାଙ୍ଗେ ସାଙ୍ଗେ ସେ ବ୍ୟାଟେରୀ ଆନେସନ୍। ମୋର ମା ଘରେ ଥିଲା ବେଲେ ମୋର ବଡ଼ ଭାଇ, ଆମର ଗାଁରେ ବ୍ୟାଟେରୀ ନାଇଁ ମିଳୁଥାଏ, ଦୋକାନ ନେଇ ଥାଏ, ଆମର ଚାର ବାର ଯାଇକିରି ସାଇକେଲରେ ମୋର ବଡ଼ ଭାଇ ମୋତେ ବ୍ୟାଟେରୀ ଆଣିନଥିଲେ, ମୁଁ ରେଡ଼ିଓ ଶୁଣୁଥିଲି। ତାମାନେ ମୋର ମା ଘରେ ବି କି କମ୍ପ୍ଲେନ୍ ନାଇଁ କଥା ରେଡ଼ିଓ ବାବଦରେ, ମୋ ଶାଶୁ ଘରେ ବି ସବୁ ଖୁସି, ମୋର ପିଲା ଛୁଆମାନେ ଖୁସି, ମୋର ସ୍ୱାମୀ ଖୁସି, ସେ ବି ତୋର ମାର ଜୀବନ ରେଡ଼ିଓ ବୋଲିକରି ମୋର ସ୍ୱାମୀ କହିସନ୍, ବ୍ୟାଟେରୀ ସରିଗଲେ ସାଙ୍ଗେ ସାଙ୍ଗେ ବ୍ୟାଟେରୀ ଆଣିଦେସନ୍। ତାର ମୋର ବହୁତ ସୁଖ ରେଡ଼ିଓରେ, ଆଉ ରେଡ଼ିଓ ଟିଭି ମୁଁ ଦେଖ୍ସି, ଟିଭି ନେଇ ଦେଖେ ନାଇଁ ପାରୁନା, ବାକି ଟିଭିରୁ ମୋତେ ରେଡ଼ିଓ ବହୁତ ପସନ୍ଦ ଲାଗ୍ସି। ଆର୍ ରେଡ଼ିଓ ପ୍ରକୃତିରେ କହିବାକୁ ଗଲେ ରେଡ଼ିଓ ଗୋଟେ ପ୍ରକାର ମୋର ସାଥୀ ଜୀବନ ଏନ୍ତା ଟାଇପ୍ର। ମୋର ରେଡ଼ିଓ ମୋର ଝିଅ, ମୋର ଝିଅ ଗୋଟେ ବୁର୍ଲାରେ ବାହା ହେଇଛି, ମୋର ଏତିକି ସବୁ ଯେ ସେ ଗୋଟେ ମୋର ରେଡ଼ିଓ କିଣିକରି ପଠେଇ ଦେଇଛି ମୋର ଲାଗି। ମୋର ମାଉସୀ ବହୁତ ରେଡ଼ିଓ ଶୁଣୁଛନ୍ତି, ସେ ଗୋଟେ ରେଡ଼ିଓ ପଠେଇ ଦେଇଛି, ମୁଁ ଏବେ ସେ ରେଡ଼ିଓ ଶୁଣୁଛି।
0: ବହୁତ ଖୁସି ଲାଗୁଛି ଭଉଣୀ ଆପଣଙ୍କର କଥା ସବୁ ଶୁଣି। ଆଉ ରେଡ଼ିଓର ଚାହିଦା ଧୀରେ ଧୀରେ କମିବାକୁ ଆସିଥିଲା, ପ୍ରାୟ ଘରେ ଆଉ ଦେଖିବାକୁ ମିଳୁନଥିଲା, ହେଲେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଯୋଉ ପ୍ରୟାସ ଜାରି ରଖିଛନ୍ତି, ପ୍ରତ୍ୟେକ ସ୍କୁଲରେ ରେଡ଼ିଓ ହବ, ତାପରେ ଛୁଆମାନେ ସମସ୍ତେ ରେଡ଼ିଓକୁ ଚିହ୍ନିବେ, ରେଡ଼ିଓକୁ ଜାଣିବେ, ଆଉ ସେ ତାଙ୍କର ନିଜର ମନର କଥା କହିବା ପାଇଁ ରେଡ଼ିଓକୁ ହିଁ ମାଧ୍ୟମ କରିଛନ୍ତି, ତ ଆପଣଙ୍କୁ କେମିତି ଲାଗେ?
1: ମୋତେ ବହୁତ ଭଲ ଲାଗୁଛି, କାରଣ କି ଟିଭି ବନ୍ଦ ଟିକେ କମ୍ ହେଇକରି ରେଡ଼ିଓ ସବକର ଘରେ ବାଜିଲେ ମୁଁ ବହୁତ ଖୁସି ହେବି। ତାର ମାନେ ରେଡ଼ିଓ ଏମିତି ଗୋଟେ ଜିନିଷ, ମୁଁ କହିଲି ଆଗରୁ ବି କହିଛେ, ତମେ ତମର ଟାଇମ୍ କିଛି ବର୍ବାଦ ନାହିଁ, ତମର ସମୟର ମୂଲ୍ୟ ତମେ ଜାଣିପାରିବ, ତମେ ରେଡ଼ିଓ ବି ଶୁଣୁଥିବ, ତମେ କାମ ବି କରିବ, ତମର ଘରୋଇ କାମରେ ବାଧା ନାଇଁ ଆସେ, କି ତମର ସ୍ୱାମୀ ବି ତମକୁ କିଛି ନାଇଁ କହନ୍ତି, ତମେ ଟିଭି ଦେଖିକରି ବସିଛ, କାମ ନେଇ ହେବାନି, ମୋ ପିଲା ଛୁଆର ଜଞ୍ଜାଳରେ ବି କିଛି ବାଧା ନାହିଁ, ତାର ତମେ ରେଡ଼ିଓ ଶୁଣୁଥିବ, ତମର କାମ ତମେ କରିବ, ତମେ ଶୁଣିବ, ଶୁଣିକରି ସବୁ ଶିଖିବ, ଦେଖବାର ନାଇଁ ଲାଗେ ବସିକରି ଘଣ୍ଟା ଘଣ୍ଟା ଟିଭି ଦେଖବାଟା, ନାଟକ ବି ଶୁଣ ରେଡ଼ିଓରେ ବହୁତ ବଢ଼ିଆ ହେବା, ଗାନା ବି ଶୁଣ, ପୁରୁଣା ଗାନା ମାନେ ଦେଉଛେ ସବୁ, ଟିଭିରେ ସେଟା ତମେ ନେଇ ପାଇପାର, ଯେନ୍ ସୁନ୍ଦର ଯେନ୍ ମଜା ତମେ ଟିଭିରେ ଦେଖିକରି ସେତିକି ନେଇ ଦେବ ମୋର ହିସାବରେ, ବାକି ଲୋକର କଥା ମୁଁ କହିନି ପାରେ।
0: ନିଶ୍ଚୟ ଭଉଣୀ, ସମସ୍ତେ ସେଟା ହିଁ ଭାବନ୍ତି, କିନ୍ତୁ ଟିଭିର ଚାହିଦା ବେଶୀ, ସେଥିପାଇଁ ଟିଭି ଦେଖନ୍ତି।
1: ହେଲେ ବି ଟିଭି ଠାରୁ ରେଡ଼ିଓ ବହୁତ ପସନ୍ଦ ହେବ, ସମସ୍ତଙ୍କର ଘରେ ରେଡ଼ିଓ ହେବାର କଥା, ସମସ୍ତଙ୍କର ଘରେ ରେଡ଼ିଓ ହେଲେ ଛୁଆମାନେ, ମୋର ଗୋଟେ ଝିଅର ନାତି ଅଛି, ତାର ପୁଅ ଅଛି 2 ବର୍ଷର ହେଇଛି, ସେ ମୋର ରେଡ଼ିଓ ଦେଖିକରି ଏତେ ଖୁସି ହେଇଗଲା ଯେ ଟିଭିର କାର୍ଟୁନ୍ ଦେଖିବାଟା ଛାଡ଼ିକରି ନାନିମା ମୋତେ ଗାନା ଚଲେଇ ଦିଅ ବୋଲିକରି ରେଡ଼ିଓ ସବୁବେଳେ ଧରିକରି ସେ ବସିଥିଲା, ଆସିଥିଲା ମୋର ଘରକେ ଯେ, ବୋଲେ ମୋର ପରିବାର ସବୁ ଖୁସି ରେଡ଼ିଓ ଲାଗି। ଆରୁ ଯେତେବେଳେ ମୁଁ ଚିଠି ଦେଉଥିଲି ମୋର ନାଁ ବାଜବା, ବୋଲେ ମୋର ମା ପାଖେ ବସିକରି ଶୁଣୁଥିବେ ତୋର ନାଁ ଆଜି ଦେବା ବୋଲିକରି, ବହୁତ ବହୁତ ସବୁ ମୋର ଖୁସି। ମୋର କାକା ଜଣେ ଥିଲେ ଯେ ସେ ବି ମୋର ରେଡ଼ିଓ, ସେ ତାଙ୍କର ରେଡ଼ିଓ ଆର୍ ମୋର ରେଡ଼ିଓ ବାଜବା, ସେ ଯେନ୍ ପ୍ରୋଗ୍ରାମ ନେଇ ଶୁଣିବେ ଯେନ୍ ଦିନ ମୋତେ ପଚାରିବେ, ମୁଇଁ ନେଇ ଶୁଣିଲା ଦ୍ୱାରା ମୁଁ ତାଙ୍କେ କହିବି, ଏନ୍ତା ବି ଥିଲା ମୁଁ ବହୁତ ଘରେ ଥିଲା ବୋଲି ଏକା ମୁଁ ରେଡ଼ିଓ, ଆପଣ ଭାବନ୍ତୁ 13 ବର୍ଷର ମୁଁ ରେଡ଼ିଓ ଶୁଣୁଛି, ଏବେ ମୋତେ 52 ବର୍ଷ ହେଇଗଲା, ମୁଁ ସେତିକି ଦିନ ମୁଁ ରେଡ଼ିଓ ଶୁଣୁଛି। ଆର୍ ମୋର ଏତେ ପ୍ରିୟ ରେଡ଼ିଓ, ପ୍ରଧାନମନ୍ତ୍ରୀ ଯେନ୍ଟା ଯୋଜନା କରିଛନ୍, ବହୁତ ବଢ଼ିଆ ଯୋଜନା, ତାଙ୍କର ମନର କଥା ସେ କହିଛନ୍, ଘରେ ଘରେ ରେଡ଼ିଓ ହଉ, ଘରେ ଘରେ ରେଡ଼ିଓକୁ ମାଧ୍ୟମ କରନ୍ ବୋଲିକରି ଯେନ୍ଟା କହିଛନ୍, ମୋତେ ବହୁତ ଭଲ ଲାଗିଲା ତାଙ୍କର କଥା।

0: ଏମିତି ହେଲେ ଏକା ମୁଁ ବହୁତ ଖୁସି ଲାଗ୍ବା ମତେ। ସମସ୍ତଙ୍କର ଘରେ ରେଡ଼ିଓ ବାଜୁ, ଟିଭିର ଯେନ୍ ଆବାଜ ଟିକେ ବନ୍ଦ ହେଇକରି ରେଡ଼ିଓ ଯଦି ବାଜ୍ବା ବୋଲେ ପରିବେଶ ବହୁତ ବଢ଼ିଆ ଲାଗ୍ବା।
1: ତାପରେ ଛୁଆମାନଙ୍କ ଉପରେ ବି ସୁପ୍ରଭାବ ପଡ଼ିବ,
0: ବହୁତ ବଢ଼ିଆ ପ୍ରଭାବ ପଡ଼ିବ। ଛୋଟ ଛୋଟ ଛୁଆମାନେ ବି ରେଡ଼ିଓ ଶୁଣିଲେ ପୁରା ଆଶ୍ଚର୍ଯ୍ୟ ହେଇଯାଉଛନ୍, କାଣା ବାଜୁଛି ବୋଲିକରି। ମୋର ନାତି ଯେନ୍ତା ଖୁସି ହେଇଗଲା ଯେ ମତେ ବହୁତ ଖୁସି ଲାଗ୍ଲା, ମୁଇଁ ଗାନା ଶୁଣିବି ବୋଲିକରି। ବାକି ଟିଭି ଥାଏ ବି ସେ ଟିଭି କେନ୍ ଧରୁଥାଏ, ରେଡ଼ିଓକୁ ଧରିକରି ସେ ବସୁଥାଏ। ସେଥିଲାଗି ରେଡ଼ିଓ ଏକା ବହୁତ ଭଲ।
1: ଭଉଣୀ ଆପଣ ଜଣେ ନିୟମିତ ଶ୍ରୋତା, ଆମେ ଆପଣଙ୍କ ସହିତ କଥା ହେଲୁ, ଅନେକ କଥା ଜାଣିଲୁ, ଆମ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗେ। ଆପଣ ଅନେକ ବର୍ଷ ଆମର ଆକାଶବାଣୀ ଭବାନୀପାଟଣା ଶୁଣନ୍ତି, ସେଥିପାଇଁ ବହୁତ ଖୁସି ଲାଗିଲା, ଆଉ ସେଥିପାଇଁ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ସାଗୁନଭାଡ଼ି ସିନାପାଲି ନୂଆପଡ଼ାରୁ, ଭଉଣୀ ନମିତା ହୋତା, ତାଙ୍କ ପାଇଁ ଆକାଶବାଣୀ କ'ଣ ତାହା ତ ଆପଣ ଅନୁଭବ କରିସାରିଥିବେ। ସେ ନିଜ ପରିବାରକୁ ବି ଆକାଶବାଣୀ ମାଧ୍ୟମରେ ସଜାଡ଼ି ପାରନ୍ତି, ଘରେ ଆନନ୍ଦ ଖେଳେଇ ଦେଇପାରନ୍ତି ଏବଂ ପିଲାଙ୍କୁ ବି ତାର ଭାବ ସହ ପରିଚୟ କରୁଥାନ୍ତି। ଆଉ ପିଲାଏ ପରିଚୟ ପାଇଗଲେ, ଆକାଶବାଣୀର ଗୁରୁତ୍ୱକୁ ଅନୁଭବ କରିଲେ, ସେମାନେ ବି ସେତିକି ହିଁ ଭଲ ପାଉଥିବେ ଚିରଦିନ ନିଶ୍ଚୟ।

ଆକାଶବାଣୀ ଭବାନୀପାଟଣା ଏମିତି ଅନେକ ମନଛୁଆ କାର୍ଯ୍ୟକ୍ରମ ସହ ନୂଆ ନୂଆ କାର୍ଯ୍ୟକ୍ରମକୁ ଯୋଡ଼ି ଚାଲିଛି ନିଜ ସହ। ତେଣୁ ହିଁ ତ ଶ୍ରୋତାଙ୍କ ହୃଦୟ ପର୍ଯ୍ୟନ୍ତ ପହଞ୍ଚି ପାରୁଛି ଆକାଶବାଣୀ ଭବାନୀପାଟଣା। ଶ୍ରୋତା ତାର ଯେହେତୁ ବହୁ ଅମୂଲ୍ୟ ସମ୍ପତ୍ତି, ତେଣୁ ମନ ଜାଣି ନିଜେ ମଝିରେ ମଝିରେ ପରିବର୍ତ୍ତନକୁ ଧାରଣ କରିଛି ସମୟ ସ୍ରୋତରେ। ଏବଂ ଆମ ପ୍ରିୟ ଶ୍ରୋତାମାନେ ମଧ୍ୟ ତାଙ୍କର କୌଣସି କାମ ଆକାଶବାଣୀକୁ ଶୁଣିବାରେ ବାଧକ ସାଜି ନାହିଁ। ସେମାନେ ନିଜର ଦୈନନ୍ଦିନ କାମ ସହ ଆକାଶବାଣୀକୁ ନିଜ ଘରେ ଏକ ସ୍ୱତନ୍ତ୍ର ଜାଗା ଦେଇଛନ୍ତି। ଆଉ ଏଇ ଜାଗା ଦେବା ନିଶ୍ଚୟ ଆନନ୍ଦର କଥା, ଖୁସିର କଥା। ଆଉ ଆମ ଶ୍ରୋତାଙ୍କର ଆକାଶବାଣୀ ପ୍ରତି ଥିବା ଭାବ ସମୟ ସହିତ ଆହୁରି ଗାଢ଼ ହେଉଛି, ଏଥିରେ ଦ୍ୱିମତ ନାହିଁ। ମନୋରଞ୍ଜନର ଅନେକ ମାଧ୍ୟମ ଥିବା ସତ୍ତ୍ୱେ ଆକାଶବାଣୀ ଓ ଶ୍ରୋତାଙ୍କର ସମ୍ପର୍କ ଅତୁଟ, ଅନନ୍ୟ। ସେଥିରେ କେବେ ଫାଟ ପଡ଼େନି କି ପଡ଼ିବନି। ଦିନକୁ ଦିନ ଏହି ସମ୍ପର୍କ ମିଠା ହେଉଛି। ଯେଉଁଠି ପୃଥିବୀ ସଙ୍କୁଚିତ ହୋଇଯାଏ ଏବଂ ଅଚିହ୍ନା ପୃଥିବୀ ଚିହ୍ନା ଚିହ୍ନା ଲାଗେ, ଭାବନା ସବୁ ସଦ୍ଭାବନାରେ ରୂପାନ୍ତରିତ ହୁଅନ୍ତି, ଯିଏ ଜୀବନ ସଙ୍ଗୀତ ପାଲଟିଯାଏ, ଯିଏ ଗୋଟିଏ ପକ୍ଷୀର ମିଠା ସ୍ୱର ପରି କାନରେ ଗୁଞ୍ଜରିତ ହେଉଥାଏ ଏବଂ ସମୟ ସ୍ରୋତରେ ଆହୁରି ପ୍ରିୟ ପ୍ରିୟ ଲାଗୁଥାଏ। ହଁ, ସିଏ ତ ଆକାଶବାଣୀ। ଆକାଶବାଣୀ ଭବାନୀପାଟଣାକୁ ନେଇ ନିଜର ଭଲ ପାଇବା ଏବଂ ନବବର୍ଷ ପୂର୍ତ୍ତିର ଶୁଭେଚ୍ଛା ଆପଣ ପଠାଇପାରିବେ ଆମର ଏଇ ଠିକଣାରେ। ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଏବଂ ଟାଇପ୍ କରି ପଠାଇଦେବା ପାଇଁ ଆମ ହ୍ୱାଟ୍ସଆପ୍ ନମ୍ବରଟି 8895994143। ଏଥର ଉପସ୍ଥାପିକା ଦୀପ୍ତିମୁନ୍ଙ୍କୁ ଯିବା ପାଇଁ ଅନୁମତି ଦିଅନ୍ତୁ। ନମସ୍କାର, ନମସ୍ତେ, ଛୁଆର।

0: ପ୍ରଚାରକଲ୍ୟ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ଆକାଶବାଣୀ ଭବାନୀପାଟଣ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୋପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଓ ଶେଷରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଷୟିକ ପ୍ରସଙ୍ଗ ନେଇ ଚୀନ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କର ଇଟାଲୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଏହି ଗସ୍ତ ଅବସରରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରୋମ୍ରେ ଅବତରଣ ପରେ ରାତ୍ରିଭୋଜନରେ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ଏହାପରେ ପ୍ରତୀକାତ୍ମକ କୋଲୋଜିୟମ୍ ପ୍ରତିଷ୍ଠା କରିଥିଲେ। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀ ପ୍ରତିପକ୍ଷ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରୋଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ।

2025 2029 ଦ୍ୱିପାକ୍ଷିକ ମିଳିତ ରଣନୈତିକ କାର୍ଯ୍ୟ ଯୋଜନାର ଏହି ଅବସରରେ ମଧ୍ୟ ସମୀକ୍ଷା କରାଯିବ। ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେଠାରେ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି, ସୌହାର୍ଦ୍ଦପୂର୍ଣ୍ଣ ବନ୍ଧୁତ୍ୱର ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଷୟିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି, ଦ୍ୱିପାକ୍ଷିକ ଆର୍ଥିକ ବିକାଶ, ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଂସ୍କୃତି ପ୍ରତି ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି, ଏହା ସରକାରଙ୍କ ନୀତିଗତ ନିଷ୍ପତ୍ତି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା, ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି କାର୍ଯ୍ୟକ୍ରମରେ 12 ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମ୍ୟାମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍କରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାର ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ ସୁନୀଲ ସିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 2 ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ୍ ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ୍ ଓ ୟୁକ୍ରେନ୍ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ

0: ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି ଚୀନ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 200 ବିଲିୟନ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ଫ୍ରାନ୍ସରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15-17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନ୍ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁ ସଂଖ୍ୟା 136କୁ ବୃଦ୍ଧି ପାଇଛି। ଦେଶର ପୂର୍ବ ଭାଗରେ ଏହା ଅଧିକ ବ୍ୟାପିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ରୋଜର ପାମ୍ବା ସୂଚନା ଦେଇଛନ୍ତି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ 543ଟି ସନ୍ଦିଗ୍ଧ ରହିଥିବା ବେଳେ 32 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ 2ଟି ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। କଙ୍ଗୋ ଏବେ 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012ରେ ମଧ୍ୟ 2 ଥର ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଥିଲା। ମହିଳା ସାପ୍ ଫୁଟବଲ ଚାମ୍ପିୟନସିପ୍ 2026 ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ବରିଷ୍ଠ ମହିଳା ଫୁଟବଲ ଦଳର ମୁଖ୍ୟ ପ୍ରଶିକ୍ଷକ କ୍ରିସ୍ପିନ୍ ଛେତ୍ରୀ ଗତକାଲି 26 ଜଣିଆ ଦଳ ଘୋଷଣା କରିଛନ୍ତି। ଗୋଆର ମାର୍ଗାଓର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଏହି ପ୍ରତିଯୋଗିତା ଆସନ୍ତା 25 ଜୁନ୍ 6 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ଗ୍ରୁପ୍ ବି'ରେ ସାମିଲ ହୋଇଛି। ଉଦ୍ଘାଟନୀ ଦିବସରେ ମାଳଦ୍ୱୀପ ବିରୁଦ୍ଧରେ ଭାରତ ଏହାର ଅଭିଯାନ ଆରମ୍ଭ କରିବ। 31 ତାରିଖରେ ଭାରତ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଏ'ରେ ନେପାଳ, ଶ୍ରୀଲଙ୍କା ଏବଂ ଭୁଟାନ ସାମିଲ ହୋଇଛନ୍ତି। ଭାରତର ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ସପ୍ତାହକ ପର୍ଯ୍ୟନ୍ତ ଅତ୍ୟଧିକ ଗରମ ପରିସ୍ଥିତି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଓଡ଼ିଶା ସମେତ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପରିସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରୁଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଆମ୍ ଅନୁଜା କୁମାର ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi to hold talks with his Italian counterpart Giorgia Meloni in Rome in a short while from now to boost economic cooperation. Prime Minister Modi and Giorgia Meloni outlined roadmap for India-Italy strategic partnership, highlight several economic initiatives in a joint article. DRDO completes trials of drone-launched unmanned precision-guided missile. Defence Minister terms it a strategic milestone. Supreme Court rejects petition challenging centre's decision to undertake caste enumeration. Severe heatwave grips north and central India. Temperature breaches 44-degree mark at several places. And in IPL cricket, host Kolkata Knight Riders to take on Mumbai Indians at Eden Gardens. And now the news in detail. Prime Minister Narendra Modi will hold talks with his Italian counterpart Giorgia Meloni in Rome in a short while from now to discuss ways to boost India-Italy cooperation. With a focus on strengthening India-Italy relations, major pacts may be announced later in the day. Both leaders will exchange perspectives on a wide range of subjects. A series of programs will be held in Rome to mark the importance of bilateral relations between the two countries. PM Modi's visit will also focus specially on the India-Middle East-Europe Economic Corridor, or IMEC. The joint

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ମଣିଷ ଓ ପୃଥିବୀ ପାଇଁ ମହୁମାଛି ସହିତ ଏକାଠିର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମହୁମାଛି ଦିବସ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି। ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଓ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ ପ୍ରୟାସରେ ଜାପାନ ନିଜର ଅଂଶଗ୍ରହଣକୁ ଆହୁରି ବୃଦ୍ଧି କରିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଆଲୋଚନା ସମୟରେ ରାଜ୍ୟର ବୌଦ୍ଧ ସର୍କିଟ୍ ଏବଂ ଅନ୍ୟାନ୍ୟ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଜାପାନ ସହ ପର୍ଯ୍ୟଟନ ବ୍ୟବସାୟର ବିକାଶ ପାଇଁ ମୁଖ୍ୟ ମାଧ୍ୟମ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଯୁବକ ଯୁବତୀମାନଙ୍କୁ ଜାପାନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଜାପାନର କେତେକ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ଜାପାନର ତତୁରି ରାଜ୍ୟ ଏବଂ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତ କରି କଳା, ସଂସ୍କୃତି, ଇତିହାସ ଏବଂ ଐତିହ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ସୁସମ୍ପର୍କ ସ୍ଥାପନ କରିବେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
1: ଯେଉଁମାନେ ପରୀକ୍ଷା ଦେଲା ପରେ ତାଙ୍କର ଫଳାଫଳ ପାଇଁ ଯେଉଁ ଅପେକ୍ଷା କରି ରହିଥିଲେ ତାର ଆଜି ଅନ୍ତ ଘଟିଛି। ଆଜି ଯେଉଁମାନେ ତାଙ୍କର ରିଜଲ୍ଟ ଜାଣିବା ପାଇଁ ଚାହିଁବେ ତାଙ୍କର ବି ଆଜି 3 ସମୟରେ ସେମାନେ ଆମର ଯେଉଁ ୱେବସାଇଟ୍ ରହିଛି results.odisha.gov.in ଏ ଗୋଟେ ୱେବସାଇଟ୍ ରହିଛି। ତା ସହିତ ଆହୁରି ବି ରହିଛି results.digilocker.gov.in। ଏ 2 ୱେବସାଇଟ୍ ମାଧ୍ୟମରେ ଆଜି 3 ସମୟରେ ସେମାନେ ତାଙ୍କର ରିଜଲ୍ଟ ବିଷୟରେ ଅବଗତ ହୋଇପାରିବେ।
0: ଚଳିତ ବର୍ଷ ପ୍ରାୟ 4 ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମେରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଭୋଟରମାନଙ୍କ ନିକଟକୁ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ପରିଗଣନା ଫର୍ମଗୁଡ଼ିକର ମୁଦ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏନେଇ ଶ୍ରୀ ମିଶ୍ର କହନ୍ତି,
2: ଯେଉଁ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି

0: ପାଇଁ ବହୁତ କ୍ରୁସିଆଲ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହେଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲଓ ମାନେ ଅଛନ୍ତି ସେମାନେ ଅନ୍ତତଃ ତିନିଟାରୁ ଚାରିଟା ପର୍ଯ୍ୟନ୍ତ ତାଙ୍କର ବୁଥରେ ସେମାନେ ରହିବେ। ଯଦି କୌଣସି କାରଣବଶତଃ କେହି ତାଙ୍କୁ ଭେଟିପାରିଲେ ନାହିଁ କିମ୍ବା ଇଏ ତାଙ୍କୁ ମଧ୍ୟ ପାଇଲେ ନାହିଁ, ତାହେଲେ ସେଇଠି ଆସିକି ମଧ୍ୟ ସେ ତାଙ୍କର ଫର୍ମ ନେଇପାରିବେ ଏବଂ ଦେଇପାରିବେ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁଠୁ ଦୂର ସର୍ବପ୍ରଥମ ଅଭିଯାନର ଦ୍ୱିତୀୟ ଦିନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର 3ଟି ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି। ବୀରମହାରାଜପୁର ବ୍ଲକର କୁଞ୍ଜାପାଲ୍ଲୀ, ଉଲୁଣ୍ଡା ବ୍ଲକର ବ୍ରାହ୍ମଣୀପାଲ୍ଲୀ ଏବଂ ବିନିକିଆ ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ପୃଥିବୀକୁ ସୁସ୍ଥ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ଜାଗ୍ରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ଓ ପୃଥିବୀ ପାଇଁ ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖିବ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଏବଂ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷ ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପରିସଂସ୍ଥାନରେ ଏହି ପରାଗମାନଙ୍କ ଅତ୍ୟାବଶ୍ୟକ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଖରିଫ୍ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ଚାଷୀମାନଙ୍କ ସୁବିଧା ଓ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 8,290 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। 24 ପ୍ୟାକ୍ସ ଏଥିରେ ଅଂଶଗ୍ରହଣ କରିବେ। 13 ମିଲ୍ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ସଡ଼କ ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, କୃଷି ଓ କୃଷକ କଲ୍ୟାଣ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ ଲକ୍ଷ୍ୟ ଏକ ପଡ଼ିଆରୁ ପୋଡ଼ିୟମ୍ର ଆନ୍ତଃଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପିଏମ୍ଶ୍ରୀ ଜିସିଡି ଉଚ୍ଚ ବିଦ୍ୟାଳୟରେ ସମ୍ପନ୍ନ ହୋଇଛି। ଫୁଟବଲ ବାଳିକା ବିଭାଗରେ ମାଝିଗୁରି ଏଫ୍ସି, ବାଳକ ବିଭାଗରେ ଏମ୍ଏମ୍ଜି ଏଫ୍ସି ଚାମ୍ପିୟନ୍ ହୋଇଥିବାବେଳେ କବାଡ଼ି ବାଳକ ବିଭାଗରେ ବିଜାପୁର ଓ ବାଳିକା ବିଭାଗରେ ପାହାଡ଼ିଆନ୍ ଦଳ ଚାମ୍ପିୟନ୍ ହୋଇଛି। ଖୋଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍, ବାଳିକା ବିଭାଗରେ ମାଝିଗୌରି ଟିମ୍ ଏବଂ ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ ଏଚ୍ଏସ୍ ବିଜେତା ହୋଇଛନ୍ତି। ପାଣିପାଗ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ମୁଖ୍ୟ ସମ୍ବାଦ ପୁଣିଥରେ, ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.5

8.5% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ఆకాశ
1: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଓ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରରେ ଗୀତ କାର୍ଯ୍ୟକ୍ରମର ଆରମ୍ଭରେ ନେଇଛୁ କନ୍ନପ୍ପା କଥାଚିତ୍ରରୁ ଗାଇଛନ୍ତି ଶାନ୍ ପ୍ରତୀକ୍ଷା କଲେ ଓ ଶହୀଦ ଚଙ୍ଗନ୍ତି ଗୀତ ରଚନା କରିଛନ୍ତି ଗିରିଶ ନକୋଡ୍ ସଙ୍ଗୀତ ମଣି ଶର୍ମା

0: ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁ

0: ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ନେଇଯାଉ, ସନ୍ ଅଫ୍ ସର୍ଦ୍ଦାର ଟୁ କଥା ଚିତ୍ରୀରୁ। ଦେତକଣ୍ଠରେ ଗାଇଛନ୍ତି ନିହା କର୍କର ଓ ବାଳକର ସିଦ୍ଧୁ। ଗୀତ ରଚନା କରିଛନ୍ତି ଅଲବେଲ ବ୍ରାର, ସଙ୍ଗୀତ ତେଜବନ୍ତ କିଟ୍ଟୁ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ବାଗିପୁର କଥାଚିତ୍ରରୁ ସମୀର ଅଞ୍ଜନଙ୍କ ଗୀତ ରଚନାରୁ ଗାଇଛନ୍ତି ଓବି ପରାଗ ଓ ସିଦ୍ଧାନ୍ତ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାନ୍ତ ମିଶ୍ର।

ପ୍ରଚାର କଲ ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀରେ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଗ୍ରୀଷ୍ମ ସନ୍ଧ୍ୟାର ଏହି ହାଲକା ପବନରେ ଦିନର କ୍ଲାନ୍ତିକୁ ଦୂର ରଖି ଆପଣମାନଙ୍କୁ ସ୍ୱାଗତ କରୁଛି ଆମର ସବୁଠୁ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଖେଳ ଓ ଖେଳାଳିରେ। ଆଜିର ଉପସ୍ଥାପନରେ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଲିପ୍ସା।

ବନ୍ଧୁଗଣ, ଖେଳ କେବଳ ଜିତିବାର ନାଁ ନୁହେଁ, ଏହା ହେଉଛି ଶୃଙ୍ଖଳା, ସଂଘର୍ଷ, ପରିଶ୍ରମ ଓ ଆତ୍ମବିଶ୍ୱାସର ଏକ ସୁନ୍ଦର ପରିଚୟ। ମାଟିରୁ ମଞ୍ଚ ପର୍ଯ୍ୟନ୍ତ, ଘାମରୁ ସମ୍ମାନ ପର୍ଯ୍ୟନ୍ତ, ଜଣେ ଖେଳାଳିର ଯାତ୍ରା ଆମକୁ ଶିଖାଏ ହାରିଯିବା ଶେଷ ନୁହେଁ, ପୁଣି ଥରେ ଉଠି ଦୌଡ଼ିବାର ନାଁ ହେଉଛି ସଫଳତା। ଏହି ତାପମୟ ସନ୍ଧ୍ୟାରେ ଯେତେବେଳେ ସାରା ଦିନର ବ୍ୟସ୍ତ

ତାପରେ ମନ କିଛି ଶାନ୍ତି ଖୋଜେ ସେତେବେଳେ ଖେଳର କାହାଣୀ ଆମ ମନରେ ନୂଆ ଉତ୍ସାହ ଭରି ଦେଇଥାଏ। କାରଣ ଖେଳ କେବଳ ଶରୀରକୁ ଶକ୍ତିଶାଳୀ କରେନି, ଏହା ମନକୁ ମଧ୍ୟ ସାହସୀ କରିଥାଏ। ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଜାଣିବା କିଛି ପ୍ରେରଣାଦାୟକ କଥା, କିଛି ସଂଘର୍ଷର ଅନୁଭବ ଓ କିଛି ସ୍ୱପ୍ନର କାହାଣୀ ସେହି ଖେଳାଳିମାନଙ୍କ ବିଷୟରେ ଯେଉଁମାନେ ନିଜ ପରିଶ୍ରମରେ ଆମ ରାଜ୍ୟ ଓ ଦେଶର ନାଁକୁ ଉଜ୍ଜଳ କରୁଛନ୍ତି। ତେବେ ବନ୍ଧୁଗଣ, ନିଜର ସର୍ବତ ସହିତ ଆରାମରେ ପଶିଯାଆନ୍ତୁ ଓ ଶୁଣୁଥାନ୍ତୁ ଖେଳ ଓ ଖେଳାଳି।

ପ୍ରିୟ ବନ୍ଧୁଗଣ, ଖେଳ ମଣିଷକୁ କେବଳ ଶାରୀରିକ ଭାବେ ନୁହେଁ ମାନସିକ ଭାବରେ ମଧ୍ୟ ଶକ୍ତିଶାଳୀ କରେ। ଏହି ଖେଳର ସଂଘର୍ଷ, ପରିଶ୍ରମ ଓ ଜିତିବାର ଜିଦ୍ ଆମ ସମସ୍ତଙ୍କ ପାଇଁ ହୁଏ ଏକ ବଡ଼ ପ୍ରେରଣା। ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମରେ ଆମ ସହ ଯୋଗ ଦେଇଛନ୍ତି ଜଣେ ଯୁବ ଛାତ୍ର ଖେଳାଳି, ଯିଏ ପଢ଼ାଶୁଣା ସହ ଭଲିବଲ ଖେଳରେ ନିଜର ପ୍ରତିଭା ଦେଖେଇ ଆଗକୁ ବଢ଼ୁଛନ୍ତି। ନେଟ୍ରେ ଏପାରରୁ ସେପାରକୁ ଉଡୁଥିବା ପ୍ରତ୍ୟେକ ବଲ୍ ସହିତ ତାଙ୍କ ସ୍ୱପ୍ନ ମଧ୍ୟ ଆକାଶକୁ ଛୁଇଁବାକୁ ଚେଷ୍ଟା କରୁଛି। ଖେଳ ପ୍ରତି ଭଲ ପାଇବା, ନିୟମିତ ଅଭ୍ୟାସ ଓ ନିଜ ଲକ୍ଷ୍ୟ ପ୍ରତି ଅଟୁଟ ବିଶ୍ୱାସ ତାଙ୍କୁ ଆଜି ଏକ ପ୍ରେରଣାଦାୟକ ଛାତ୍ର ଖେଳାଳି ଭାବେ ପରିଚିତ କରାଇଛି। ତେବେ ଆସନ୍ତୁ ଜୋରଦାର ତାଲିରେ ସ୍ୱାଗତ କରିବା ଆଜିର ଆମର ବିଶେଷ ଅତିଥି, ଯୁବ ଭଲିବଲ ଖେଳାଳି ରୋଶନ ଭାଇଙ୍କୁ।

0: ଡୋମିନେଣ୍ଟ କରି ଗୋଟେ ସାଙ୍ଗରେ ଚାଲି ପାରିବି।
1: ଆଚ୍ଛା, ଆଉ ଯଦି ପଚାରିବି ଯେ ନିୟମିତ ଅଭ୍ୟାସ ମାନେ ଯୋଉ କନସିଷ୍ଟେଣ୍ଟିଟା କେମିତି ଦରକାର, ମାନେ ଆମେ ଯଦି ମାନେ ଯଦି ସପ୍ତାହରେ ଥରେ ଥରେ ଏମିତି ଅଭ୍ୟାସ କଲେ ଚଳିବ ନା ଗୋଟେ ପ୍ରପର ନିୟମିତ ଅଭ୍ୟାସ ଦରକାର?
0: ନାଇଁ, ଆପଣ ସ୍ପୋର୍ଟସ ଖେଳୁଛନ୍ତି ତ ଆପଣଙ୍କୁ ସେଟାକୁ ଭଲ ଟାଇମ ଦେବାକୁ ପଡିବ। ଏମିତି ସପ୍ତାହରେ ଗୋଟେ ଦୁଇ ଦିନ କଲେ ସେଟା କାମ ଦେବନି, ଆପଣଙ୍କୁ ଗୋଟେ ଜିନିଷ ଡେଲି କରିବାକୁ ପଡିବ। ମାସ ମାସ ବରଷ ଗୋଟେ ବରଷ ଦୁଇ ବରଷ ତିନି ବରଷ ସେଟାକୁ ଶିଖିବାକୁ ଆପଣଙ୍କୁ ଟାଇମ ଲାଗିବ। ବାକି ଆପଣଙ୍କୁ ସେଠାରେ ଡିସିପ୍ଲିନ ରହିବାକୁ ପଡିବ କି ଆଜି ନହେଲେ କାଲି ହବ, ସେମିତି ସେଇ ଜିନିଷ ଡେଲି ଡେଲି କରିବାକୁ ପଡିବ। ଆଉ ସ୍ପୋର୍ଟସରେ ଆପଣ ଗୋଟେ ଜିନିଷ କରି କରି ବୋର ହେଇ ନଯିବେ, କାହିଁକି କି ସେଇ ଜିନିଷ ଆପଣଙ୍କୁ ପଛେ ବହୁତ ଲାଭଦାୟକ ଦେବ।
1: ଠିକ କହିଲି ଭାଇ। ଆଚ୍ଛା, ତେବେ ଆପଣଙ୍କ ସଫଳତା ପଛରେ କାହାର ସବୁ ବଡ ଅବଦାନ ରହିଛି, ପରିବାର, କୋଚ ନା ସାଙ୍ଗସାଥୀଙ୍କ?
0: ପରିବାର, କୋଚ ଆଉ ସାଙ୍ଗସାଥୀର ବି ବେଶୀ ଅଛି ମୋ ଭଲିବଲ ଖେଳରେ। ମୋ ଘରେ ତ ସବୁବେଳେ ମତେ ମୋଟିଭେଟ କରନ୍ତି, ସେ ବି ଆଜି ତ ମତେ ଖେଳିବା ପାଇଁ ମନା କରିନାହାନ୍ତି, ଆଉ ସେଟା ମତେ ବହୁତ ଭଲ ଲାଗେ। ଆଉ ମୋ କୋଚ ସାର୍କୁ ବି ବହୁତ ଧନ୍ୟବାଦ, ସେ ମତେ ଡେଲି ଡେଲି ମୋଟିଭେଟ କରନ୍ତି କି କିଛି ହବନି, ଡେଲି ପ୍ରାକ୍ଟିସ କରାନ୍ତି, ଡେଲି ଏକ୍ସରସାଇଜ କରାନ୍ତି, ଡେଲି ପ୍ରାକ୍ଟିସ କରାନ୍ତି। ଆଉ ମୋ ସାଙ୍ଗମାନେ ବି ମତେ ସବୁବେଳେ ମୋର ଲିମିଟ ପୁଷ୍ କରିବାକୁ ମତେ ସାହାଯ୍ୟ କରନ୍ତି, ଅଗର ମୁଁ କରିପାରିନି ବି ନାହିଁ ତ ସେମାନେ ଜବରଦସ୍ତି ସେଟା ହବ ହବ ବୋଲି କରାନ୍ତି, ତ ସେଟା ବହୁତ ବଡ ରୋଲ ନିଭେଇଛନ୍ତି ପ୍ୟାରେଣ୍ଟସ, କୋଚ ଆଉ ମୋ ସାଙ୍ଗମାନେ ମୋର କ୍ୟାରିୟର ମତଲବ ଭଲିବଲ ରେ।
1: ଠିକ କହୁଛନ୍ତି ଭାଇ, ମାନେ ତିନି ଜଣ ହିଁ ସବୁଠୁ ବଡ ଆମ ଯୋଉ ଜୀବନ ପଥରେ ତାଙ୍କର ବହୁତ ବଡ ଭୂମିକା ରହିଛି, ପରିବାର, କୋଚ ଏବଂ ସାଙ୍ଗସାଥୀ ମାନେ। ଏଇ ତିନି ଜଣ ଯଦି ଆମ ସାଥିରେ ଅଛନ୍ତି ତାହେଲେ ଆମେ ନିଶ୍ଚିତ ଭାବରେ ସଫଳ ହେବା। ତେବେ ଖେଳ ଆପଣଙ୍କ ଜୀବନରେ କଣ ବଡ ଶିକ୍ଷା ଦେଇଛି?
0: ଖେଳ ତ ଫାର୍ଷ୍ଟ ଅଫ୍ ଅଲ୍ ତ ଖେଳ ମତେ ଶିଖେଇଛି କି ନିଜର ପ୍ୟାସନକୁ ଫଲୋ କରିବାରେ କେବେ ବି ଡରିବ ନାହିଁ, ସେଟା ହିଁ। ଆଉ ସେଥିରେ ହାର୍ଡ ୱାର୍କ କରିବ, ଡିସିପ୍ଲିନ ଥିବ, ଭଲ ମାଇଣ୍ଡସେଟ ରେ ଖେଳିବ, ଆଉ ନିଜର ସ୍ପୋର୍ଟସ କୁ ଯେମିତି ତମେ ପ୍ରେମ କରିବ ସେଟା ଶିଖେଇଛି ମୋତେ ଭଲିବଲ।
1: ବହୁତ ବଢିଆ କଥାଟି କହିଲେ। ଆଚ୍ଛା, ତେବେ ପ୍ରତିଯୋଗିତା ସମୟରେ ଚାପ ଓ ଭୟକୁ କିପରି ନିୟନ୍ତ୍ରଣ କରନ୍ତି?
0: ଦେଖ, ଏମିତି ତ ବହୁତ ସିଚୁଏସନ ହୁଏ କି ଯେତେବେଳେ ସାମ୍ନାର ଟିମ ଆପଣଙ୍କୁ ଅଧିକ ପଏଣ୍ଟ ରେ ଥିବ ସେତେବେଳେ ଆପଣ ନର୍ଭସ ହେଇଯିବେ, ଡରିବେ କେମିତି କରିବୁ କେମିତି ନାଇଁ। ବାକି ସେ ସମୟରେ ଆପଣଙ୍କୁ ଷ୍ଟ୍ରଙ୍ଗ ରହିବାକୁ ପଡିବ, ନିଜର ଟିମ ନିଜର ଉପରେ ଆପଣଙ୍କୁ ଭରସା କରିବାକୁ ପଡିବ କି ଏବେ ବି କିଛି ହେଇନାହିଁ, ଏବେ ବି ଆମେ ଜିତି ପାରିବୁ, ଆଉ ସେଇ ମାଇଣ୍ଡସେଟ ରେ ଆପଣଙ୍କୁ ଖେଳିବାକୁ ପଡିବ। ଆଉ ସେଥିରୁ ଯେମିତି ଆପଣ ଜିତିବେ ତ ସେଇ ଚିନ୍ତା କରିବାକୁ ପଡିବ।
1: ଠିକ କହିଲେ। ଆଚ୍ଛା, ଭଲିବଲ ଖେଳରେ ଆପଣଙ୍କର ଆଦର୍ଶ ଖେଳାଳି କିଏ, ଆଉ ତାଙ୍କ ଠାରୁ ଆପଣ କଣ ପ୍ରେରଣା ପାଆନ୍ତି?
0: ଭଲିବଲ ତ ମୋର ପୋଜିସନ ହଉଛି ସେଟର, ଆଉ ଯୋଉ ଯାହାକୁ ମୁଁ ବେଶୀ ଦେଖେ ସେ ହଉଛନ୍ତି ମତଲବ ଦୁଇ ତିନିଟା ଅଛନ୍ତି, ବାକି ମତେ ଯାହାକୁ ଭଲ ଲାଗେ ସେ ହଉଛନ୍ତି ଫ୍ରାନ୍ସ ର ଗୋଟେ ବ୍ରିଜାର୍ଡ ବୋଲି, ତାଙ୍କର ଖେଳ ମୋତେ ବହୁତ ଭଲ ଲାଗେ, ଆଉ ତାଙ୍କ ଠାରୁ ମୁଁ ଇନ୍ସପିରେସନ ନେଇ ଡେଲି ପ୍ରାକ୍ଟିସ କରେ, ଆଉ ସେଟାକୁ ହିଁ ମୁଁ ଫଲୋ କରୁଛି ଏବେ।
1: ତେବେ ଆପଣ ଏ ପର୍ଯ୍ୟନ୍ତ କୋଉ କୋଉ ଜାଗାରେ ଖେଳିଛନ୍ତି ଏବଂ କଣ ଭବିଷ୍ୟତରେ ରାଜ୍ୟ କିମ୍ବା ଦେଶ ସ୍ତରରେ ମାନେ ଷ୍ଟେଟ ଲେବଲ କିମ୍ବା ନ୍ୟାସନାଲ ଲେବଲ ରେ ଖେଳିବାର ସ୍ୱପ୍ନ ରହିଛି କି?
0: ହଁ ଦେଖ, ନ୍ୟାସନାଲ ଲେବଲ ଖେଳିବାର ତ ଗୋଟେ ସ୍ୱପ୍ନ ରହିଛି, ଆଉ ସେଟାକୁ ପୁରା କରିବାର ଟ୍ରାଏ କରୁଛି, ଆଉ ଷ୍ଟେଟ ଲେବଲ ତ ମୁଁ ଖେଳି ସାରିଛି, ଆଉ ଆମରି କଳାହାଣ୍ଡି ଭିତରେ ତ ମ୍ୟାକ୍ସିମମ ଜାଗା ମୁଁ ଖେଳି ସାରିଛି, ଆଉ ଓଡିଶାରେ ବି ଜାଗା ମାନଙ୍କୁ ଦେଇଛି ଖେଳିବା ପାଇଁ।
1: ଆଚ୍ଛା, ତେବେ ଆମେ ମଧ୍ୟ ଆଶା କରିବୁ ଯେ ଆପଣଙ୍କ ଆଗାମୀ ଭବିଷ୍ୟତ ଉଜ୍ଜଳ ହେଉ ଏବଂ ଆପଣ ଆମ ଦେଶ ପାଇଁ ନ୍ୟାସନାଲ ଲେବଲରେ ମଧ୍ୟ ଖେଳନ୍ତୁ।
0: ଥ୍ୟାଙ୍କ ୟୁ ମ୍ୟାମ।
1: ତେବେ ଖେଳକୁ ନେଇକି ହଉ କି ନିଜ ପଢାପଢି କି ନେଇକି ହଉ କି ଅନ୍ୟ କିଛି ବି ନେଇକି ହଉ, ଆପଣଙ୍କ ଜୀବନର ଲକ୍ଷ୍ୟଟି କଣ, ମାନେ ଆପଣ ଆଗକୁ କଣ କରିବାର ଲକ୍ଷ୍ୟ ରଖିଛନ୍ତି?
0: ମୁଁ ତ ଲକ୍ଷ୍ୟ ଏବେ ହଉଛି ତୁମେ ଭଲ ଭାବରେ ପ୍ରାକ୍ଟିସ କରିପାରିବି, ଆଉ ଆଗକୁ ହି ଗୋଟେ ଫ୍ୟୁଚର ଭଲିବଲ ପ୍ଲେୟର ହବା ହୁଇ ଦେଖୁଛି ଏବେ, ଯେମିତି ମୁଁ ମୋର ଷ୍ଟେଟ ମୋର ଡିଷ୍ଟ୍ରିକ୍ଟ କଣ୍ଟ୍ରିକୁ ଯେନ୍ତା ରିପ୍ରେଜେଣ୍ଟ କରିପାରିବି ହାଇୟର ଲେଭେଲରେ, ତ ସେଟା ହିଁ ଏବେ ମୋର ଡ୍ରିମ୍ ଅଛି, ଆଉ ଯେମିତି ମୁଁ ତା ସାଙ୍ଗରେ ନିଜର ଷ୍ଟଡିଜ୍ କୁ ବି ଧ୍ୟାନ ଦେଇପାରିବି ସେଟା।
1: ବହୁତ ସୁନ୍ଦର ଲକ୍ଷ୍ୟ ରଖିଛନ୍ତି। ତେବେ ଆପଣଙ୍କ ଜୀବନରେ ଆପଣଙ୍କ ପାଇଁ କିଏ ଆପଣଙ୍କ ଆଇଡଲ, ମାନେ ଆପଣଙ୍କ ପ୍ରେରଣା କିଏ, ଯିଏକି ଆପଣଙ୍କୁ ସବୁବେଳେ ଆପଣଙ୍କ ଜୀବନରେ ଆପଣଙ୍କୁ ପ୍ରେରଣା ଦିଅନ୍ତି ବା ମୋଟିଭେଟ କରନ୍ତି?
0: ଦେଖ, ଯେତେବେଳେ ଡିଫିକଲ୍ଟ ଟାଇମ୍ସ ଚାଲେ ତ ଫାର୍ଷ୍ଟ ଅଫ୍ ଅଲ୍ ତ ମୁଁ ହିଁ ନିଜକୁ ମୋଟିଭେଟ କରେ କି କିଛି ହବ ନାହିଁ, ଏବେ ବି ଟାଇମ ଅଛି ଆଉ ପ୍ରାକ୍ଟିସ କରିବୁ। ଆଉ ସେକେଣ୍ଡରେ ମୋର କୋଚ ଆର୍ ମୋର ସାଙ୍ଗମାନେ ମତେ ବହୁତ ମୋଟିଭେଟ କରନ୍ତି ଗୋଟେ ଯେମିତି ଗୋଟେ ଭଲ ପ୍ଲେୟର ବନିବା ପାଇଁ।
1: ବହୁତ ଭଲ କଥାଟି କହିଲେ। ଆଚ୍ଛା, ତେବେ ଯେତେବେଳେ ଆମ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟ ଆସିଯାଇଛି ତେବେ ମୁଁ ଆପଣଙ୍କୁ କହିବି

0: ଆସିଛି ଆମର ଯେଉଁ ଶୁଣୁଛନ୍ତି ଆମ ପ୍ରିୟ ଶ୍ରୋତା ମାନେ ତାଙ୍କ ପାଇଁ ଆପଣଙ୍କର ଶେଷ ସନ୍ଦେଶଟି କଣ ରହିବ?
1: ତ ମୋର ଆଡଭାଇସ ଏହି ରହିବ କି ଆପଣ ଗୋଟେ ଜିନିଷରେ ଫୋକସ କରନ୍ତୁ, ସେଥିରେ ଡିସିପ୍ଲିନ ରହନ୍ତୁ, ସେ ଜିନିଷକୁ କେବେ ବି ଷ୍ଟପ କରନ୍ତୁ ନାହିଁ, ମତଲବ ରିଜଲ୍ଟ ନାଇଁ ମିଳିଲେ ବି ଟ୍ରାଏ କରନ୍ତୁ, ଆଜି ନହେଲେ କାଲି, କାଲି ନହେଲେ ଆଗକୁ, ସେ ଜିନିଷ ହେବ ହି ହେବ। ଆଉ ସବୁ ଜିନିଷରେ ଇକ୍ୱାଲ ଟାଇମ ଦିଅନ୍ତୁ, ଆଉ ଯେମିତି ଆପଣ ସ୍ପୋର୍ଟସ ସାଙ୍ଗରେ ପାଠ ପଢାକୁ ମ୍ୟାନେଜ କରିପାରିବେ, ସେଥିରେ ବି ଧ୍ୟାନ ଦେବେ, ଆଉ କେବେ ବି ନିଜର ଉପରେ ଡାଉଟ ନାଇଁ କରିବେ, ସବୁବେଳେ ନିଜର ଉପରେ ବିଲିଭ କରିବେ, ହାର୍ଡୱାର୍କ କରିବେ, ଆର କେବେ ବି ନିଜର ସ୍ୱପ୍ନ ଯେନ୍ଟା ଦେଖିଛନ୍ ତାକେ ଗିଭ୍ ଅପ୍ ନାଇଁ କରିବେ। ଏତେହି କହିବା ଚାହିଁବି।
0: ସତରେ ମାନେ ଏତେ ଛୋଟ ବୟସରେ ଏତେ ଯୁବ ହେଇ ମଧ୍ୟ ଆପଣ ବହୁତ ବଡ଼ କଥା ଆଜି ଆମ ଯୋଉ ଶୁଣୁଛନ୍ତି ଶ୍ରୋତା ବନ୍ଧୁ ମାନଙ୍କୁ କହିଗଲେ। ତେବେ ଆମ କାର୍ଯ୍ୟକ୍ରମରେ ଆମକୁ ନିଜର ଏତେ ମୂଲ୍ୟବାନ ସମୟ ଦେଇଥିବା ପାଇଁ ଏବଂ ନିଜର ଅନୁଭବ ବାଣ୍ଟିଥିବା ପାଇଁ ବହୁତ ବହୁତ ଧନ୍ୟବାଦ ଭାଇ।
1: ଥ୍ୟାଙ୍କ ୟୁ ମ୍ୟାମ୍।
0: ନମସ୍କାର।
1: ନମସ୍କାର।

ପ୍ରିୟ ବନ୍ଧୁଗଣ, ଏହି ସୁନ୍ଦର କଥାବାର୍ତ୍ତା ଆମକୁ ଜଣାଇ ଦେଲା ଯେ ବୟସ କେବେ ସ୍ୱପ୍ନର ରାସ୍ତାରେ ବାଧା ହୁଏନି। ଯଦି ମନରେ ଆତ୍ମବିଶ୍ୱାସ ଓ ଜୀବନରେ ପରିଶ୍ରମ ଥାଏ, ତେବେ ଜଣେ ଛାତ୍ର ମଧ୍ୟ ନିଜର ପ୍ରତିଭାରେ ନୂଆ ଇତିହାସ ଗଢିପାରେ। ଆମର ଏହି ଯୁବ ଭଲିବଲ ଖେଳାଳିଙ୍କ ଯାତ୍ରା ନିଶ୍ଚୟ ଅନେକ ଯୁବମାନଙ୍କୁ ପ୍ରେରଣା ଦେବ ଓ ସ୍ୱପ୍ନ ପାଇଁ ଲଢିବାର ସାହସ ଯୋଗାଇବ। ଆମର ବିଶେଷ ଅତିଥିଙ୍କୁ ଅନେକ ଧନ୍ୟବାଦ ତାଙ୍କ ଅନୁଭବ ଓ ପ୍ରେରଣାଦାୟକ କଥା ଆମ ସହ ବାଣ୍ଟିଥିବାରୁ। ତାଙ୍କ ଭବିଷ୍ୟତ ଆହୁରି ଉଜ୍ଜଳ ହଉ, ଖେଳ ଜଗତରେ ନୂଆ ସଫଳତା ହାସଲ କରନ୍ତୁ ଓ ଦେଶର ଭବିଷ୍ୟତକୁ ଆଗେଇ ନିଅନ୍ତୁ। ଏହା ଆମ ସମସ୍ତଙ୍କ ଶୁଭେଚ୍ଛା।

ବନ୍ଧୁଗଣ, ଆଜି ହେଉଛି ବିଶ୍ୱ ମହୁମାଛି ଦିବସ ବା ୱାର୍ଲ୍ଡ ବି ଡେ। ଆମ ପରିସଂସ୍ଥା ତଥା ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ମହୁମାଛି ପରି ପରାଗ ସଙ୍ଗମକାରୀ କୀଟଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ମେ ମାସ 20 ତାରିଖରେ ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ସଙ୍ଗମରେ ସହାୟକ ସାଜି ମହୁମାଛିମାନେ ବୃକ୍ଷମାନଙ୍କ ଅଭିବୃଦ୍ଧି ଓ ପ୍ରଜନନ କାର୍ଯ୍ୟ ସମ୍ଭବ କରାଇଛନ୍ତି, ଯାହା ପ୍ରକାରାନ୍ତରରେ ମଣିଷ ସମେତ ଅନ୍ୟାନ୍ୟ ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇଥାଏ। ସ୍ଲୋଭେନିଆ ଦେଶର ପ୍ରସ୍ତାବ କ୍ରମେ 2017 ଜାତିସଂଘ ବିଶ୍ୱ ମହୁମାଛି ଦିବସକୁ ସ୍ୱୀକୃତି ଦେଇଥିଲେ। ଏଥିପାଇଁ ମେ ମାସ 20 ତାରିଖକୁ ବାଛିବା ପକ୍ଷରେ ଜଣେ ପ୍ରସିଦ୍ଧ ମହୁମାଛି ସଂରକ୍ଷକଙ୍କ ଭୂମିକା ରହିଛି। ଏହି ଦିନ ସ୍ଲୋଭେନିଆର ଆଣ୍ଟୋନ ଜାନା ଜନ୍ମଗ୍ରହଣ କରିଥିଲେ। ସେ ମହୁମାଛି ପାଳନର ଆଧୁନିକ ପ୍ରଣାଳୀ ବିକଶିତ କରିଥିଲେ, ଯାହାଫଳରେ 18 ଶତାବ୍ଦୀରେ ମହୁମାଛି ପାଳନ ଖୁବ୍ ଲୋକଦ୍ରୁତ ହୋଇଥିଲା। ଏ ବର୍ଷ ମହୁମାଛି ଦିବସର ପ୍ରସଙ୍ଗ ହେଉଛି ମଣିଷ ଓ ଧରିତ୍ରୀ ପାଇଁ ମହୁମାଛି ସହିତ ଏକାଠି, ମାନବ ଓ ପରିବେଶ ମଙ୍ଗଳ ପାଇଁ ମଣିଷ ଓ ମହୁମାଛି କିପରି ଏକାଠି କାମ କରିଆସିଛନ୍ତି ତାହା ଏଥର ଉତ୍ଥାପନା କରାଯାଉଛି। ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିରେ ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଏହା ବାର୍ତ୍ତା ଦେଉଛି। ଏହା ସହିତ ଯୁବବନ୍ଧୁ, ପ୍ରତିବର୍ଷ ମେ ମାସ 20 ତାରିଖରେ ପାଳିତ ହୁଏ ବିଶ୍ୱ ମେଟ୍ରୋଲୋଜି ଦିବସ ବା ୱାର୍ଲ୍ଡ ମେଟ୍ରୋଲୋଜି ଡେ। ମେଟ୍ରୋଲୋଜିର ଅର୍ଥ ହେଉଛି ମାପ ଓ ପରିମାପର ବିଜ୍ଞାନ। ଏହି ଦିନଟି ବିଜ୍ଞାନ, ପ୍ରଯୁକ୍ତି ଓ ମାନବ ଜୀବନରେ ସଠିକ୍ ମାପନର ଗୁରୁତ୍ୱକୁ ସ୍ମରଣ କରାଏ। ଏମିତି କହିବାକୁ ଗଲେ ମେଟ୍ରୋଲୋଜିର ଅର୍ଥ ଏହା ମଧ୍ୟ, ଏହାକୁ ଆମେ ମାପନ ବିଜ୍ଞାନ ମଧ୍ୟ କହିପାରିବା। ଆମ ଦୈନିକ ଜୀବନରେ ଓଜନ, ଦୂରତା, ସମୟ, ତାପମାତ୍ରା କିମ୍ବା ବିଦ୍ୟୁତ୍ ସବୁକିଛିରେ ସଠିକ୍ ମାପନ ଉପରେ ନିର୍ଭର କରି ଉନ୍ନତି ଓ ବିଶ୍ୱାସ। ଏହି ଦିନର ଇତିହାସ 1875 ସହ ଜଡିତ। ସେହି ଦିନ ଫ୍ରାନ୍ସର ପ୍ୟାରିସ୍ ସହରରେ 17 ଦେଶ ମିଶି ମିଟର କନଭେନସନ୍ ନାମକ ଏକ ଐତିହାସିକ ଚୁକ୍ତିରେ ସହମତି କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ସମଗ୍ର ବିଶ୍ୱରେ ଏକ ସମାନ ମାପନ ପ୍ରଣାଳୀକୁ ପ୍ରଚଳିତ କରିବା। ଏହି ପଦକ୍ଷେପ ବିଜ୍ଞାନ, ଶିଳ୍ପ, ବ୍ୟବସାୟ ଓ ଗବେଷଣା କ୍ଷେତ୍ରରେ ନୂଆ ଦିଗ ଖୋଜିଥିଲା। ଆଜିର ଆଧୁନିକ ଦୁନିଆରେ ମେଟ୍ରୋଲୋଜିର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଚିକିତ୍ସା କ୍ଷେତ୍ରରେ ଔଷଧର ସଠିକ୍ ପରିମାଣରୁ ଆରମ୍ଭ କରି ଅନ୍ତରୀକ୍ଷ ଗବେଷଣା ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ହୁଏ ନିଖୁଣ ମାପନ। ଏହା ଆମକୁ ଶିଖାଏ ଯେ ଛୋଟ ଛୋଟ ସଠିକତା ହିଁ ବଡ଼ ସଫଳତାର ଭିତ୍ତି। ବିଶ୍ୱ ମେଟ୍ରୋଲୋଜି ଦିବସ ଆମକୁ ପ୍ରେରଣା ଦେଉଛି ଯେ ଜୀବନର ପ୍ରତ୍ୟେକ କାମରେ ସଠିକତା, ଶୃଙ୍ଖଳା ଓ ନିଷ୍ଠା ରହିଲେ ସଫଳତା ନିଶ୍ଚିତ।

ଭାବେ ଆସିଥାଏ। ବିଜ୍ଞାନ ଯେପରି ମାପନ ମାଧ୍ୟମରେ ନୂଆ ଆବିଷ୍କାର କରୁଛି, ସେପରି ଆମେ ମଧ୍ୟ ନିଜ ଜୀବନରେ ପ୍ରତ୍ୟେକ ପଦକ୍ଷେପକୁ ସଠିକ୍ ଲକ୍ଷ୍ୟ ସହ ଆଗକୁ ବଢାଇଲେ ନିଶ୍ଚୟ ଆମ ସ୍ୱପ୍ନକୁ ସାକାର କରିପାରିବା। ତେଣୁ ଆସନ୍ତୁ ଏହି ବିଶ୍ୱ ମେଟ୍ରୋଲୋଜି ଦିବସରେ ଆମେ ସମସ୍ତେ ସଠିକତା, ସତ୍ୟତା ଓ ନିଷ୍ଠାର ମୂଲ୍ୟକୁ ବୁଝିବା ଓ ଏକ ଉନ୍ନତ, ବୈଜ୍ଞାନିକ ଓ ସଚେତନ ସମାଜ ଗଢିବା ପାଇଁ ସଂକଳ୍ପ ନେବା। ତେବେ ପ୍ରିୟ ବନ୍ଧୁଗଣ, ଏହା ଥିଲା ଆଜି ଦିନରେ ରହିଥିବା ବିଶେଷତ୍ୱ ସମ୍ପର୍କିତ ଏକ ଛୋଟ ତଥ୍ୟାବଳୀ।

ତେବେ ବନ୍ଧୁଗଣ, ସମୟ ସ୍ୱରିତ ସମୟ ଭାସିଯାଇ ସମୟ ଆସିଯାଇଛି ବିଦାୟ ନେବାର। ହେଲେ ବିଦାୟ ନେବା ପୂର୍ବରୁ ମୋର ସେହି ଛୋଟ ଅନୁରୋଧ ରହିବ ଯେ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମଗୁଡ଼ିକ କେମିତି ଲାଗୁଛି ଚିଠି ଲେଖି ନିଜର ମତାମତ ଆମ ପାଖକୁ ନିଶ୍ଚିତ ଭାବରେ ପଠାଇବେ। ଚିଠି ଲେଖିବା ପାଇଁ ଆମର ଠିକଣା ହେଲା ସାପ୍ତାହିକୀ କାର୍ଯ୍ୟକ୍ରମ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ଆପଣମାନେ ଚିଠି ଲେଖି ନ ପାରିଲେ ମଧ୍ୟ ନିଜର ମତାମତ ଆମର ହ୍ୱାଟ୍ସଆପ୍ ନମ୍ବର ଜରିଆରେ ଆମ ପାଖକୁ ମେସେଜ କରି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ତେବେ ପୁଣି ଭେଟ ହେବା ଆଉ ଏକ ମନୋରମ ସନ୍ଧ୍ୟାରେ ଆଉ ଏକ ମନୋରମ କାର୍ଯ୍ୟକ୍ରମ ସହିତ। ଆପଣଙ୍କ ଚିଠି ଅପେକ୍ଷାରେ ରହିଲି, ଏଥର ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ପ୍ରିୟ ରେଡିଓ ସାଥୀ ଲିପ୍ସା ନାୟକ। ରହିଲି, ନମସ୍କାର।

ଆଜି ସନ୍ଧ୍ୟା 6:30 ଶୁଣିବେ ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ। ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ 7:25। ଏ କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। 8:00 ଶୁଣିବେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ଆଞ୍ଚଳିକ ସମ୍ମେଳନର ବେତାର ବିବରଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସ୍ପୋର୍ଟସ୍ କ୍ୟାନ୍ 8:30 ସ୍ପଟଲାଇଟ୍ 9:15 ଏବଂ ଚର୍ଚ୍ଚା କା ବିଷୟ ହେ 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। 10:00 ରହିଛି ହିନ୍ଦୀ କଥାଚିତ୍ର ଗୀତ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ 10:30। ପରିବେଷଣ କରିବେ ଶ୍ରୀମତୀ ସିଦ୍ଧେଶ୍ୱରୀ ଦେବୀ। ଏଥିରେ ଶୁଣିବେ ରାଗ କଜରୀ ଏବଂ ଟପ୍ପା।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ନନ୍ଦିତା ମହାପାତ୍ର, ଅଲେଖ ଚନ୍ଦ୍ର ସାମଲ, ସୁମିତା ଗରାବଡ଼ୁ, ସୁରେନ୍ଦ୍ରନାଥ ଦାସ ଏବଂ ସୁଚିତ୍ରା ମହାପାତ୍ର। ଚେତନା ଚିନ୍ତନ ଶୁଣିବେ ସକାଳ 6:30। 6:35 ପ୍ରଚାର କରିବୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। 7:25 ପ୍ରଚାର କରିବୁ ଓଡ଼ିଆରେ ଆଲୋଚନା ପାଣି ଫୋଟକାରେ ଜୀବନ। ଏହି ଶୀର୍ଷକରେ ଆଲୋଚନା କରିବେ ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର। ଚାଷର କଥା 7:40। ଗୀତ ଗୀତାଞ୍ଜଳିରେ ଶୁଣିବେ କେତୋଟି ଭକ୍ତି ଗୀତ ଶିଳ୍ପୀ ପିନାକୀ ମିଶ୍ରଙ୍କ କଣ୍ଠରେ। 8:30 ସଙ୍ଗୀତ ଲହରୀରେ ଶୁଣିବେ ଶିଳ୍ପୀ ସୁବାସ ଦାସ ଓ ନିବେଦିତାଙ୍କ ପରିବେଷିତ ଗୀତ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିପାରିବେ 8:45। ଓଡ଼ିଆ କଥାଚିତ୍ର ଗୀତ ଶୁଣିବେ 9:00 ଏବଂ 9:30 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ଦିନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

0: ଆକାଶବାଣୀ ଭବାନୀ ପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ଜୟପୁର କେନ୍ଦ୍ର ଉଜ୍ଜଳ ଆମ ଦେଶ ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନାରେ ଅଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ବିଦ୍ୟା ଅଟଇ ମହାଧନ ବାଳକକରେ ଉପାର୍ଜନ, ଏକଥା ଆମେ ସମସ୍ତେ କହିଥିବାର ଶୁଣିଥାଉ। ପ୍ରକୃତରେ ପାଠ ପଢ଼ିଲେ ଆମେ ଅନେକ କଥା ଜାଣିପାରିବା, ଶିଖିନଥିବା କଥା ମଧ୍ୟ ଆମେ ପାଠ ପଢ଼ିବା ଦ୍ୱାରା ଶିଖିପାରିଥାଉ। ତେବେ ଯେତେ ଅଧିକ ଆମେ ପଢ଼ିବା ସେତେ ଆମର ଜାଣିବାର ଆଗ୍ରହ ବଢ଼ିବ। ବିଦ୍ୟା ହେଉଛି ଅମୂଲ୍ୟ, ବିଦ୍ୟାକୁ ଆମେ କାହା ସହିତ ତୁଳନା କରିପାରିବା ନାହିଁ। ସମାଜ ଓ ସଭ୍ୟତାର ଅଗ୍ରଗତି ବିଭିନ୍ନ ସ୍ତର ଦେଇ ସଂଗଠିତ ହୋଇଛି। ବିକାଶର ଆଧାର ଓ ପ୍ରେରକ କେବେ କୃଷି, କେବେ ଶିଳ୍ପ, ତ କେବେ ଆଉ କିଛି ହୋଇଥିବା ବେଳେ ବର୍ତ୍ତମାନ ଆମେ ପହଞ୍ଚିଛେ ଜ୍ଞାନ ଭିତ୍ତିକ ସମାଜ ବ୍ୟବସ୍ଥାରେ। ଜ୍ଞାନ ହିଁ ବର୍ତ୍ତମାନ ପ୍ରଗତିର ମୂଳ ପୁଞ୍ଜି। ଯାହା ପାଖରେ ଜ୍ଞାନ ଅଛି ତା ପାଖରେ ସବୁ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟା ହିଁ କରିପାରିବ ବ୍ୟକ୍ତିକୁ ବିଶ୍ୱ ବିଜୟୀ। ଜ୍ଞାନକୁ ଗ୍ରହଣ କରିବା ହିଁ ବିଦ୍ୟାର ମୂଳ ଲକ୍ଷ୍ୟ। ଜଣେ ଜ୍ଞାନ ହାସଲ କଲେ ବାସ୍ତବରେ ସେ ନିଜର ଅଜ୍ଞାନତାକୁ ବେଶୀ ଚିହ୍ନିପାରେ। ଯେଉଁ ଜ୍ଞାନ ଅଜ୍ଞାନତାକୁ ଦେଖାଇପାରେ ଏବଂ ତାର ବିକାଶ ପାଇଁ ସଶକ୍ତ ଓ ସକ୍ଷମ କରାଏ ତାହା ହିଁ ଅସଲ ଜ୍ଞାନ, ଏବଂ ଏହି ଜ୍ଞାନ ପ୍ରାପ୍ତି ପରେ ବ୍ୟକ୍ତିର ଜୀବନରେ ପରିବର୍ତ୍ତନ ଘଟେ। ତେଣୁ ସମସ୍ତେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା। ତେବେ ଖାଲି ଯେ ପାଠ ପଢ଼ିବା ଆଉ ଆଗକୁ ବଢ଼ିବା ତା ନୁହଁ, ତା ସହିତ ନିଜେ ନିଜ ଶରୀରର ଯତ୍ନ ନେବା ଆଉ ଆଖପାଖକୁ ସଫା ସୁତୁରା ବି ରଖିବା ଦରକାର। କହିବା କଥା ହେଲା ସ୍ୱଚ୍ଛତା ପ୍ରତି ବି ଧ୍ୟାନ ଦେବା। ତେବେ ଆଜି ଆସନ୍ତୁ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ ଏ ସମ୍ପର୍କରେ କଥା ହେବା ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କ ସହିତ।
1: ସାର୍ ନମସ୍କାର।
2: ନମସ୍କାର ମ୍ୟାଡମ୍,
1: କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛି ସାର୍।
2: ଧନ୍ୟବାଦ ମ୍ୟାଡମ୍।
0: ତ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ?
2: ଯେ ବର୍ତ୍ତମାନ ସମୟରେ ଏଇଟା ବହୁତ ଜରୁରୀ ହେଇଯାଇଛି, ସମସ୍ତେ ସ୍ୱଚ୍ଛ ପରିବେଶରେ ଯଦି ସମସ୍ତେ ନ ବଢିବେ ତା ନିଶ୍ଚିତ ଭାବେ ସେମାନେ ବିଭିନ୍ନ ପ୍ରକାର ରୋଗ ବୈରାଗ ଭିତରେ ଗତି କରିବେ। ଏଇଟା ପିଲାବେଳୁ ଆମ ଘରେ ଆମର ପିତାମାତା ଶିଖିଥାନ୍ତି, ପରବର୍ତ୍ତୀ ସମୟରେ ଆମେ ଏହାକୁ ଶିଖିଗଲା ପରେ ଆମ ନିଜ ଜୀବନରେ ଆମେ ଏହାକୁ ପ୍ରୟୋଗ କରୁ। ତା ସହିତ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ନିୟମିତ ଭାବେ ପିଲାମାନଙ୍କୁ ଏହି ସ୍ୱଚ୍ଛତା ବିଷୟରେ ଶିକ୍ଷା ଦିଆଯାଉଛି। ଯୋଉ ରୋଗ ଜୀବାଣୁ ହୁଅନ୍ତି ପାଣି ଜମିବା ଦ୍ୱାରା, ମାନେ କୋଉଠି ମଳମୂତ୍ର ଜମିବା ଦ୍ୱାରା ଯୋଉ ରୋଗ ଜୀବାଣୁ ଆମ ଶରୀରକୁ ପଳେଇ ଆସନ୍ତି ତାହା ଆଉ ଆସିପାରିବ ନାହିଁ। ଯୋଉଟା ଆମେ କରୋନା ସମୟରେ ଆପଣ ଦେଖିଥିବେ ମ୍ୟାଡମ୍, ଯେମିତିକି ଆମେ ସ୍ୱଚ୍ଛତାକୁ ମୁଖ୍ୟ ଭାବରେ ସେଠି ଗ୍ରହଣ କରାଯାଇଥିଲା। ଆମର ସ୍ୱଚ୍ଛତା ଯଦି ଆମେ କ୍ଲିନ୍ ରହିବା ତାହେଲେ ଆମକୁ କରୋନା ଜୀବାଣୁ ଆସିବ ନାହିଁ, ଆମ ପାଖକୁ ଆସିବ ନାହିଁ। ତେଣୁ ସେହି ପରିପ୍ରେକ୍ଷୀରେ ମୁଁ କହିବି ଶାରୀରିକ ଏବଂ ମାନସିକ ସହିତ ପରିବେଶକୁ ସଫା ରଖିବାକୁ ମୁଁ ସ୍ୱଚ୍ଛତା ବୋଲି ବୁଝେ।
1: ସାର୍ ଆପଣ ଯୋଉ ସ୍କୁଲରେ ପାଠ ପଢ଼ୁଛନ୍ତି ପିଲାଙ୍କୁ, ସେଇଠି ସ୍ୱଚ୍ଛତା ବିଷୟରେ କେମିତି କଣ ବୁଝାଉଛନ୍ତି, ତାପରେ ସ୍ୱଚ୍ଛତା ପାଇଁ କି କଣ ସବୁ ମାନେ ସେମାନଙ୍କୁ ଶିକ୍ଷା ଦିଆଯାଉଛି, ପ୍ରକୃତରେ କଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଦରକାର କି?
2: ମ୍ୟାଡମ୍, ନିଶ୍ଚିତ ଭାବେ ପିଲାମାନଙ୍କର ପରିବାର ପରେ ସେମାନେ ବିଦ୍ୟାଳୟକୁ ଆସନ୍ତି, ଯୋଉଟାକି ତାଙ୍କର ଶିକ୍ଷଣ ଯୋଉ କାର୍ଯ୍ୟକ୍ରମ ତାଙ୍କର ଆରମ୍ଭ ହୁଏ, ଜୀବନ ଆରମ୍ଭ ହୁଏ ସେଇ ବିଦ୍ୟାଳୟରୁ ହିଁ ଆରମ୍ଭ ହୁଏ। ତେଣୁ ପ୍ରାଥମିକ ସ୍ତରରୁ ଯଦି ପିଲାଟି ପରିବେଶ କୁ ସଫା ରଖିବା ସ୍ୱଚ୍ଛତା ବିଷୟରେ କିଛି ଜାଣିବ, ନିଶ୍ଚିତ ଭାବେ ପରବର୍ତ୍ତୀ ସମୟରେ ସେ ତାଙ୍କୁ ଆମର କାର୍ଯ୍ୟକାରୀ କରିବ ଏବଂ ନିଜେ ସଫା ସୁତୁରା ରହିବା ସହିତ ଆମ ପରିବେଶକୁ ସଫା ସୁତୁରା ରଖିବ, ଯାହାଦ୍ୱାରା ଆମେ ସୁରକ୍ଷିତ ରହିପାରିବା ଏବଂ ମାନବ ସମାଜ ବହୁତ ଦିନ ବଞ୍ଚି ରହିପାରିବ। ତେଣୁ ଏହି ବିଷୟକୁ ବିଶେଷ ଭାବରେ ବିଭିନ୍ନ ପୁସ୍ତକ ମାଧ୍ୟମରେ ଦିଆଯାଇଛି ବିଦ୍ୟାଳୟରେ ପାଠ୍ୟକ୍ରମରେ। ତା ସହିତ ଆମର ନିୟମିତ ସାପ୍ତାହିକ କାର୍ଯ୍ୟକ୍ରମ ସବୁ ରହୁଛି, ବିଦ୍ୟାଳୟ ସ୍ତରୀୟ ଯୋଉ ପିଲାମାନଙ୍କର ମନ୍ତ୍ରିମଣ୍ଡଳ କରାଯାଇଛି ସେଥିରେ ବିଭିନ୍ନ ପ୍ରକାରର ସ୍ୱଚ୍ଛତା ଉପରେ ଅଭିଭାଷଣ କାର୍ଯ୍ୟକ୍ରମ ରହୁଛି, ଡିବେଟ୍ କମ୍ପିଟିସନ ଯୋଉଟା ଆମର କହୁଛନ୍ତି, ତା ସହିତ ପିଲାମାନଙ୍କୁ କୁଇଜ୍ କମ୍ପିଟିସନ କରୁଛୁ, ଚିତ୍ରାଙ୍କନ ପ୍ରତିଯୋଗିତା କରୁଛୁ ଏବଂ ପ୍ରତ୍ୟେକ ଶନିବାର ପ୍ରେୟାର କ୍ଲାସରେ ନିୟମିତ ଭାବେ ତାଙ୍କର ଶାରୀରିକ ଭାବେ ସୁସ୍ଥ ଅଛନ୍ତି ନା ନାହିଁ, ପରିଷ୍କାର ଅଛନ୍ତି ନା ନାହିଁ, ତାଙ୍କର କପଡ଼ା ସଫା ଅଛି ନା ନାହିଁ, ତାଙ୍କର ନଖ ଯୋଉ ଚୁଟି ତାଙ୍କର ଠିକ୍ଠାକ୍ କଟା ହେଇଛି ନା ନାହିଁ, କାଟିଛନ୍ତି ନା ନାହିଁ, ତେଣୁ ଏ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ ନିୟମିତ ଭାବେ ଚେକ୍ କରନ୍ତି, ଯାହାକି ପିଲାମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଛି। ଆମେ ମଧ୍ୟ ଲକ୍ଷ୍ୟ କରୁଛୁ ଧୀରେ ଧୀରେ ସ୍କୁଲ ପରିସର ସହିତ ସେମାନେ ମଧ୍ୟ ଏହାକୁ ଭଲ ଭାବରେ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ମାନେ ଯୋଉମାନେ ରହିଛନ୍ତି ସେମାନେ ସେମାନଙ୍କର ଚେକ୍ କରନ୍ତି, ବିଶେଷ କରି ଆମର ପିଟି ସାର୍ ଯିଏ ଅଛନ୍ତି ସିଏ ପ୍ରତ୍ୟେକ ଶନିବାର ପିଲାଙ୍କର ଚେକ୍ କରନ୍ତି। ତା ସହିତ କ୍ଲାସରୁମ୍ରେ ଆମେ ନିୟମିତ ଭାବେ ପାଠ୍ୟକ୍ରମ ପଢିଲା ସମୟରେ ଯଦି ସେଇ ଟପିକ କିଛି ଆସୁଛି ଆମେ ପିଲାମାନଙ୍କୁ ସେ ବିଷୟରେ ମଧ୍ୟ କହିଥାଉ। ଯଦି କୌଣସି ସମୟରେ କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ, ସ୍କୁଲ ପରିସରରେ ଅପରିଷ୍କାର ଦେଖାଯାଏ, ଆମକୁ ଲାଗେ ଅପରିଷ୍କାର, କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି, ତେଣୁ ତାଙ୍କୁ ଆମେ କହିଥାଉ ନିୟମିତ ଭାବରେ ଆମେ ତାଙ୍କୁ ସଚେତନ କରୁ ଯେ ତୁମେ ପରିଷ୍କାର ରୁହ, ଭଲ କପଡ଼ା କାଲି ଚେଞ୍ଜ କରି ପିନ୍ଧିକି ଆସିବ, ମା କହିବ ସଫା କରିଦେବେ ଆଉ ସୁଖୀ।

0: ଶୁଖିଲା ପିନ୍ଧିକି ଆସିବ, ଆଉ ତା ସମୟରେ ଆମ ସ୍କୁଲ ର କ୍ୟାମ୍ପସ ଡ୍ରାଇଭ ଯେତେବେଳେ କ୍ଲିନନେସ ଡ୍ରାଇଭ କରାଯାଏ, ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି ତାକୁ ନେଇ ଡଷ୍ଟବିନ୍ ରେ ପକେଇବା, ଏସବୁ ଶିକ୍ଷା ଆମେ ବାରମ୍ବାର ପିଲାମାନଙ୍କୁ ଦେଇ ଆସୁଛୁ।
1: ତେବେ ସାର୍ ଆଉ ଗୋଟେ ଜିନିଷ ବି ଆମେ ଶୁଣୁଛୁ ଯେ ବିଦ୍ୟାଳୟ ମାନଙ୍କର ସବୁ ହାତ ଧୁଆ ବା ହ୍ୟାଣ୍ଡୱାଶ ଏ ସମ୍ପର୍କରେ ମଧ୍ୟ କୁହାଯାଉଛି, ତ ସେଟା କଣ ସାର୍ କେମିତି କଣ କରିବେ ପିଲାମାନେ, କେମିତି ସେମାନଙ୍କୁ ବୁଝା ହଉଛି?
0: ହାତ ଧୁଆ ଯୋଉ କରାଯାଇଛି, କାରଣ ହାତ ହଉଛି ଆମର ସବୁଥିରେ ବ୍ୟବହାର ଲାଗୁଥାଏ, ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ, ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି ମଧ୍ୟ, ଭଲ ଭାବରେ ହାତକୁ ସାବୁନରେ ପରିଷ୍କାର ଭାବେ ଧୋଇବା, ଯୋଉ କରୋନା ସମୟରେ ମଧ୍ୟ ବିଭିନ୍ନ ସମୟରେ ଚିତ୍ର ସବୁଆଡେ ମରାଯାଇଛି, କିଭଳି ଭାବରେ ଆମେ ହାତକୁ ପରିଷ୍କାର ରଖିବା ଯାହାଦ୍ୱାରା ଯୋଉ ବାହାର ଜୀବାଣୁ ଆମ ଶରୀରକୁ ଯିବେ ନାହିଁ, କାହିଁକି ନା ହାତଟା ଆମର ଡାଇରେକ୍ଟ କଣ୍ଟାକ୍ଟରେ ଆମେ ଆଖିରେ ହାତ ମାରୁଛେ, ପାଟିରେ ଆମେ ଖାଉଛେ ହାତ ଦ୍ୱାରା, ଯାହାଦ୍ୱାରା ସେ ହାତ ଧୁଆ ଦିବସଟା ପିଲାମାନେ ପାଳନ କରନ୍ତି। 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ରଗଡି ରଗଡି ସାବୁନରେ ସଫା କଲୁ, ହାତର ଯୋଉ ଆମର ଆଙ୍ଗୁଠି ଅଛି ଆଙ୍ଗୁଠି ସନ୍ଧି ଭିତରେ ଭଲ ଭାବରେ ପରିଷ୍କାର ଭାବରେ ହାତକୁ ଘଷିଲୁ ଏବଂ ତାପରେ ଆମେ ହାତକୁ ପରିଷ୍କାର ଭାବରେ ଧୋଇକି ତାପରେ ପୋଛିଲୁ।
1: ଆପଣ ଯାହା ଶିଖେଇଛନ୍ତି ସେମାନେ କରୁଛନ୍ତି?
0: ଆଜ୍ଞା ମ୍ୟାଡାମ, ନିଶ୍ଚିତ ଭାବେ ଆଚରଣ ଏବଂ ଉଚ୍ଚାରଣ, ଆମେ କହିବା ଏବଂ କାର୍ଯ୍ୟରେ କରିବା, ଏ ଦୁଇଟା ଜିନିଷ ନିହାତି ଭାବରେ ଆମର ମାନେ ଜାଣିବା ଦରକାର। ତା ସହିତ ମୁଁ ମଧ୍ୟ ପିଲାମାନଙ୍କ ଘରକୁ ବହୁତ ଥର ଯାଇଛି ଏବଂ ତାଙ୍କ ପରିବେଶ ମଧ୍ୟ ବହୁତ ସୁନ୍ଦର, ଆପଣ ଯଦି ଆସିବେ ନିଶ୍ଚିତ ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକଉଛି, ସ୍ୱଚ୍ଛତା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି, କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ ମଧ୍ୟ। ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ କରୁଅଛୁ। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର, ଆମେ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି, ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ, ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହେଇପାରିବେ। ଶେଷରେ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା, ଯେମିତି ଆମେ ଆଲୋଚନା କରିଥିଲେ ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା, ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ, ସେ ଆମ ପରିବେଶ ହଉ କିମ୍ବା ଆମ କପଡା ଥିବ, ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି, ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମ୍ୟାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା। ଆମ ପରିବେଶ ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ, ଯେତେବେଳେ ମୁଁ ଦେଖିଲି ଗୋଟେ ଜରିଟା ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପାଡ଼ି ଦେବି, ତା ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର୍ ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
0: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା। ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା, ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯା ହଉ ସାର୍, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
2: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ, ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ। ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଡିଜିଲକରରୁ ମାର୍କସିଟ୍ ଡାଉନ୍ଲୋଡ଼ କରାଯାଇପାରିବ। ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 398,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳର ବସ୍ଷ୍ଟାଣ୍ଡଗୁଡ଼ିକୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ବସ୍ଷ୍ଟାଣ୍ଡଗୁଡ଼ିକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡକୁ ଆଧୁନିକ ଢାଞ୍ଚାରେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି। ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀର ଲଗାତାର ଦୁଇଦିନ ଧରି ପରୀକ୍ଷଣ ପରେ ଏହା ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ପରୀକ୍ଷଣରେ ସୂର୍ଯ୍ୟାସ୍ତ ରକେଟ୍ର ଦୁଇଟି ଭିନ୍ନ ଭିନ୍ନ ସଂସ୍କରଣର ବ୍ୟବହାର ମଧ୍ୟ କରାଯାଇଥିଲା। 300 kilometer ଦୂରଗାମୀ ଏହି ରକେଟ୍ ମାତ୍ର 2 meter ସୂକ୍ଷ୍ମ ବ୍ୟବଧାନରେ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6 ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ 4 ପାଇଁ ବନ୍ଦ ରହିଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ପରିଷଦର ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 46 degrees Celsius ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଆସନ୍ତା 24 ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର

0: ଲକ୍ଷ୍ୟ ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ଼ ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର ଝାଡ଼ଖଣ୍ଡ ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜୀକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳ ସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ। ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନ କରି ସାରର ବହୁଳ ବ୍ୟବହାର ଇନ୍ପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣାଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣାଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶାନୁ ପୁଞ୍ଜିନିବେଶ ଆଉ ଶିଳ୍ପାୟନ କ୍ଷେତ୍ରଟି ଐତିହାସ ସହଯୋଗ କରିବା ଜାପାନ କହିଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ରାଜ୍ୟ 85.85% ପରୀକ୍ଷାର୍ଥୀ ହେଲେ ପାସ୍। ରାଜ୍ୟ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଗୋଟିଏ ଜରୁରୀ କ୍ଷେପ ଆଷ୍ଟନ ହେଲା ମୁଁ। ଆଉ ଏ ହପ୍ତାର ଶେଷ ତକ ରାଜ୍ୟର ଭିନ୍ ଭିନ୍ ଜାଗାନ 2-3 degrees ତକ ବଢ଼ବା ତାପମାତ୍ରା। ପାଣିପାଗ ବିଭାଗର ସୂଚନା। ଏଥର ପୁରା ଖବର। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଭୁବନେଶ୍ୱର ଲୋକସଭା ଭବନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ଜାପାନ ଓ ଓଡ଼ିଶା ଭିତରେ ସମ୍ପର୍କକେ ଜବର କରିବା ଲାଗି ଆଲୋଚନା କରିଛନ୍। ରାଜ୍ୟର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପଟି ଜାପାନର ସହଯୋଗ ଆଉ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍। ଓଡ଼ିଶାର ପୁଞ୍ଜିନିବେଶ ଆଉ ଶିଳ୍ପାୟନ ଚେଷ୍ଟାଟି ଜାପାନ ନିଜର ଭାଗିଦାରୀକୁ ଆହୁରି ବଢ଼ାବା ବୋଲି ଶ୍ରୀ ମାଝୀ କହିଛନ୍। ଆଲୋଚନା ବେଲକେ ରାଜ୍ୟର ବୌଦ୍ଧ ସର୍କିଟ ଆଉ ଅଲଗା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀମାନଙ୍କର ଜାପାନ ସହିତ ପର୍ଯ୍ୟଟନ ବ୍ୟବସାୟର ବିକାଶ ଲାଗି ମୁଖିଆ ଜରିଆ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଜୁଆନ ପିଲା ଟୁକେଲମାନଙ୍କୁ ଜାପାନର ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟଟି ଜାପାନର କେତେଟା ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନର 73 ରାଜ୍ୟ ଗସ୍ତ କରିକି କଳା ସଂସ୍କୃତି ଇତିହାସ ଆଉ ଐତିହ୍ୟ କ୍ଷେତ୍ରଟି ଦୁଇ ଦେଶ ବିଷୟରେ ଭଲ ସମ୍ପର୍କ ସ୍ଥାପନା କରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ବାହାରିଛି। ଏକାସାଙ୍ଗେ ବିଜ୍ଞାନ କଳା ବାଣିଜ୍ୟ ଆଉ ଧନ୍ଦାମୂଳକ ପରୀକ୍ଷା ଫଳ ବାହାରିଛି। ମଧ୍ୟାହ୍ନର 12:30 ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ଘୋଷଣା କରିଛନ୍। ଏ ବଛର ରାଜ୍ୟର ପାସ୍ ହାର 85.85% ରହିଛି। ବିଜ୍ଞାନଟି ପାସ୍ ହାର 88.82%, କଳା 84.50%, ବାଣିଜ୍ୟଟି 88.07%, ଆଉ ଧନ୍ଦାମୂଳକ ଶିକ୍ଷାଟି 77.62% ରହିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ results.orissa.gov.in ଆଉ results.digilocker.gov.in ଜାଣିପାରିବେ। ଏକ୍ସ ରେଗୁଲାର ଆଉ ରେଗୁଲାର ବର୍ଗଟି ମୋଟ 3,98,090

ആകാശവാണി. ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ, ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ

0: ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ, ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି। ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ। ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର୍ର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍ମୁକ୍ତ କରିଛି। ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ଅର୍ ଇଟାଲୀ କେ ବିଚ୍ କରିବି ସହଯୋଗ ଅର୍ ସାମଞ୍ଜସ୍ୟକୁ ଦର୍ଶାତା ହେ। उनके नेतृत्व में हमारे संबंधों को नई गति, नई दिशा और नया आत्मविश्वास मिला है। मुझे खुशी है कि हम अपने संबंधों को अपग्रेड करते हुए स्पेशल स्ट्रेटेजिक पार्टनरशिप की घोषणा कर रहे हैं।
0: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ମଧ୍ୟରେ ବନ୍ଧୁତା, ସମ୍ମାନ ଏବଂ ପାରସ୍ପରିକ ବିଶ୍ୱାସ ଉପରେ ଆଧାରିତ। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ପକ୍ଷ ଭାରତ ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି। ଶ୍ରୀ ମୋଦି ଭାରତ ଓ ୟୁରୋପୀୟ ସମ୍ପର୍କକୁ ସଶକ୍ତ କରିବା କ୍ଷେତ୍ରରେ ଇଟାଲୀର ସମର୍ଥନକୁ ଉଚ୍ଚ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିନିର୍ମାଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ଓ ଇରାନ ସଂଘର୍ଷ ଯୋଗୁଁ ସୃଷ୍ଟ ବୈଷୟିକ ଅନିଶ୍ଚିତତା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘ ଆକଳନ କରିଛି। ଚଳିତ ବର୍ଷ ଅଭିବୃଦ୍ଧି ହାର 6.4% ରହିପାରେ ବୋଲି ଜାତିସଂଘ କହିଛି। ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟ ଉପରେ ଆଲୋକପାତ କରି ଗଣମାଧ୍ୟମକୁ ସୂଚନା ଦେଇ ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇଙ୍ଗୋ ପିଟ୍ରେ ଦୃଢ଼ ଖାଉଟି ଚାହିଦା, ନିବେଶ ଏବଂ ସେବା ରପ୍ତାନୀରେ ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ସଶକ୍ତ କରୁଛି ବୋଲି କହିଛନ୍ତି। ଜାତିସଂଘ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ ନିର୍ଦ୍ଦେଶକ ଶାନ୍ତନୁ ମୁଖାର୍ଜୀ ଭାରତର ବିବିଧ ଅର୍ଥନୀତି, ଢାଞ୍ଚାଗତ ସଂସ୍କାର ଏବଂ ଉନ୍ନତ ଟିକସ ରାଜସ୍ୱକୁ ଏକ ପ୍ରମୁଖ ଶକ୍ତି ଭାବେ ଅଭିହିତ କରିଛନ୍ତି। ଏଥିସହ ଭାରତର ବିବିଧ ଶକ୍ତି ଉତ୍ସ, ଦୃଢ଼ ବିଶୋଧନ କ୍ଷମତା, ବୃହତ୍ ବୈଦେଶିକ ମୁଦ୍ରାଭଣ୍ଡାର ଏବଂ ଆର୍ଥିକ ନମନୀୟତା, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବର୍ଦ୍ଧିତ ତୈଳ ମୂଲ୍ୟ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ଏହା କହିଛନ୍ତି। ବୈଠକରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ ସୂଚନାର ବ୍ୟାପକ ପ୍ରସାର ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟୱର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଶିକ୍ଷା ମନ୍ତ୍ରାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ

0: ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଏହାଦ୍ୱାରା ଭୁଲ ସୂଚନାର ପ୍ରସାରଣକୁ ଶୀଘ୍ର ରୋକାଯାଇପାରିବା ସହ ପରୀକ୍ଷା ପରିଚାଳନା ସୁବ୍ୟବସ୍ଥିତ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଏବଂ ସମାଜକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼ିବାକୁ ପଡ଼ିବ। ରାଷ୍ଟ୍ରପତି ଭବନରେ ଆଜି 2024 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଶ୍ରୀମତୀ ମୁର୍ମୁ ଭେଟିଥିଲେ। ଅଧିକାରୀମାନେ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ କାମ କରିବା ଏବଂ ବିଶେଷଜ୍ଞ ଦଳର ନେତୃତ୍ୱ ନେବାର ଅନନ୍ୟ ଅଭିଜ୍ଞତା ହାସଲ କରିବେ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଜନସ୍ୱାର୍ଥ କ୍ଷେତ୍ରରେ ପ୍ରତିଷ୍ଠିତ ସରକାରୀ ବ୍ୟବସ୍ଥା ସହ ସମନ୍ୱୟ ରଖି ଠିକ୍ ନିଷ୍ପତ୍ତି ନେବା ଉପରେ ରାଷ୍ଟ୍ରପତି ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଟଳ ନବସୃଜନ ଅଭିଯାନରେ ନୀତି ଆୟୋଗ ଜାମ୍ମୁ ଏବଂ କାଶ୍ମୀରରେ 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଏଟିଏଲ୍ ପ୍ରତିଷ୍ଠା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପଦକ୍ଷେପ ଜାମ୍ମୁ କାଶ୍ମୀରର ବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ କାଶ୍ମୀର ବିଶ୍ୱବିଦ୍ୟାଳୟ ସହ ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏକ ବିବୃତ୍ତିରେ ନୀତି ଆୟୋଗ କହିଛି 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଭୌଗୋଳିକ ଭାବେ ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଏକ ଅନ୍ତର୍ଭୁକ୍ତିପୂର୍ଣ୍ଣ ନବସୃଜନ ଇକୋସିଷ୍ଟମ ନିର୍ମାଣ କରିବା କ୍ଷେତ୍ରରେ ପ୍ରମୁଖ ଉପାଦାନ ହେବ। ଏହି ଅବସରରେ ଅଟଳ ନବସୃଜନ ଅଭିଯାନର ନିର୍ଦ୍ଦେଶକ ଦୀପକ ବାଗ୍ଲା କହିଛନ୍ତି ଏହି ପ୍ରୟୋଗଶାଳାଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରୀକ୍ଷଣ ଏବଂ ବାସ୍ତବ ଦୁନିଆର ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ସଶକ୍ତ କରିବ। ଏଟିଏଲ୍ ପାଇଁ ଆବେଦନରେ ସରକାରୀ ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟ ସେନା ଗୁଡ଼ୱିଲ୍ ସ୍କୁଲ୍ ଏବଂ ଜବାହର ନବୋଦୟ ବିଦ୍ୟାଳୟ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ସେଠାକାର ପ୍ରତିରକ୍ଷା ଅଧିଗ୍ରହଣ କାର୍ଯ୍ୟକ୍ରମ ପ୍ରଶାସନ ମନ୍ତ୍ରୀ ଲି ୟୋଙ୍ଗ ଚୁନ୍ଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ବୈଠକରେ ଉଭୟ ପକ୍ଷ ମିଳିତ ବିକାଶ ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଏକମତ ହୋଇଛନ୍ତି। ଦୁଇ ଦେଶର ନବସୃଜନ ଇକୋସିଷ୍ଟମକୁ ସମନ୍ୱିତ କରିବା ପାଇଁ ମହତ୍ୱାକାଂକ୍ଷୀ କାଇଣ୍ଡ ଏକ୍ସ ପଦକ୍ଷେପ ସମ୍ଭାବନାକୁ ଉନ୍ନତ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ନେଇ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO କହିଛି କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ଭୂତାଣୁ ବ୍ୟାପିବା ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଅଧିକ ହୋଇଥିବା ବେଳେ ବିଶ୍ୱସ୍ତରରେ କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧସନମ୍ ଘେବ୍ରେୟସ୍ କହିଛନ୍ତି ଯେ କଙ୍ଗୋରେ 51 ମାମଲା ଏବଂ ଉଗାଣ୍ଡାରେ 2 ଇବୋଲା ଭୂତାଣୁ ଚିହ୍ନଟ ମାମଲା ନିଶ୍ଚିତ ହୋଇଥିବା ବେଳେ 66 ଘଟଣା ସନ୍ଦିଗ୍ଧ ଭୂତାଣୁଜନିତ ମାମଲା ଓ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କଙ୍ଗୋରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳର ଅଧିକାରୀ କହିଛନ୍ତି ଇବୋଲା ପ୍ରକୋପରେ ସେଠାରେ ଏପର୍ଯ୍ୟନ୍ତ 134 ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ପାଣିପାଗ ଉତ୍ତର ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଛି। ଆଜି ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା 44 ଅତିକ୍ରମ କରିଛି। ରାଜସ୍ଥାନର 16 ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଖେଳ ଖବର ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ହେବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଜାତିସଂଘର ଆକଳନ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଅନୁଗୁଳ ଜିଲ୍ଲା ସମ୍ପର୍କରେ

0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରାୟ 5,40,000,000 ବ୍ୟୟରେ 17 ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ,
1: ତାମଡ଼ାର ଡେଭଲପମେଣ୍ଟ ଅଥରିଟି ଯେଉଁ ଅଛି, ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ। ତାମଡ଼ାର ଯେତିକି ଡେଭଲପମେଣ୍ଟ ହେବା କଥା, ଏରିଆ ଯେତିକି ବଢ଼ିଛି, ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହେବା କଥା ତାହା ହେଇପାରେ। ତେବେ ତାପରେ ଆମେ ବହୁ ଗୁରୁତ୍ୱ ଆରୋପ କରିଛେ ଏଫୋର୍ଡେବଲ୍ ହାଉସିଂ, ମଲ୍ଟିପର୍ପଜ୍ ମାର୍କେଟ କମ୍ପ୍ଲେକ୍ସ କେମିତି ବନିପାରିବ। ଯେଉଁ ମାର୍କେଟ କମ୍ପ୍ଲେକ୍ସ ଏବେ ଅଛି ସିଏ 30-40 ତଳର, ସିଏ ନଷ୍ଟ ହେବା ପରିସ୍ଥିତିରେ ଯାଇଛି। ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼େଇବୁ, ଯେଉଁ ଏରିଆକୁ ନେଇଛୁ ସେଠି କେମିତି ଟାଉନ ଯେଉଁଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ, ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରିବୁ ଏବଂ ଏଫୋର୍ଡେବଲ୍ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ ହାଉସ୍ ମଧ୍ୟ ଏଠି କେମିତି କରିପାରିବୁ। ଯେଉଁମାନେ ସର୍ଭିସ କରିବାକୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି, ଯେଉଁମାନେ କି ବସ୍ତି ଗଢ଼ି ଉଠୁଛି, ଯେଉଁପଟେ ସ୍ଲମ୍ ଏରିଆ ଗଢ଼ୁଛି, ତେଣୁ ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ ହାଉସ୍, ଏଫୋର୍ଡେବଲ୍ ରେଣ୍ଟାଲ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ ଏବଂ PPP ମୋଡ଼ରେ ମଲ୍ଟିପର୍ପଜ୍ ମାର୍କେଟ କମ୍ପ୍ଲେକ୍ସ କରିବା ଏବଂ ବିଭିନ୍ନ ପ୍ରକାର ଦୋକାନ ଘରଠାରୁ ଆରମ୍ଭ କରି ରାସ୍ତାଘାଟର କଥା, ବିଜୁଳିର କଥା, ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟବର ବିଧାୟକମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ, ଚେୟାରମ୍ୟାନ୍ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ। ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ ଏବଂ ଆଗାମୀ ଦିନରେ ତାମଡ଼ାର ଅଫିସ ସହିତ ନୂତନ ଅଫିସ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
0: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ 652 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା। ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସେ ବଅଁରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13 ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତର ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗଦେଇଥିଲେ। ବୈଠକରେ ବର୍ଷାଋତୁ ପୂର୍ବରୁ ନାଳନର୍ଦ୍ଦମା ସଫା, ଆଶ୍ରୟସ୍ଥଳର ପ୍ରସ୍ତୁତି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ, ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ରେଡ୍କ୍ରସ୍ ଶାଖା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ୍ ଦିବସ 2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଭାଇରେ ଜାନା ଶୁଣିଲି ଏକଦମ ଉସତ ଲାଗିଲା
1: ଭାଇ,
0: ସେ ପ୍ରକାର ଧନ୍ୟବାଦ ଗୁଡ଼ିକ ଦେଉ
1: ଦେଉ। ତୁଇ ତ ଜାଣିଛୁ ଆମର ବୈଠକ କେ ବୋଲୁ ବିଶେଷଜ୍ଞ ଆଜ୍ଞା ମନେ
0: ଆସ
1: କେନ୍ ବିଶେଷଜ୍ଞ ଆସିକରି ଚାଷ ସମ୍ବନ୍ଧୀୟ କାଣ୍ଡ ଆଲୋଚନା କରବେ ଯେ ଚାଲ ଶୁଣିଦେଉ
0: ଶୁଣିଦେଉ।
2: କଳାହାଣ୍ଡି ଜିଲ୍ଲାରେ ଆମର ଚାଷୀ ଭାଇ ମନ୍ତ ଭିନ୍ନ ଭିନ୍ନ ପ୍ରକାର ଚାଷ କରୁଛନ୍, କେନ୍ ଅଞ୍ଚଳରେ ଧାନ ଚାଷ କରୁଛନ୍, କେନ୍ ଅଞ୍ଚଳରେ ମୁଗ ଚାଷ ବି କରୁଛନ୍, ଆର୍ କିଛି ଆମର ଜୀବଜନ୍ତୁ ପ୍ରାଣୀ ବି ପାଳନ କରୁଛନ୍। ତ ସେ ଭିତରୁ ଆମର କଳାହାଣ୍ଡି ଜିଲ୍ଲାନେ ଛେଲ ଚାଷ ଗୋଟେ ଅନ୍ୟତମ ଆଜ୍ଞା। ତ ଆମେ କେନ୍ତା କରି ଇ ଛେଲ ପାଳନ କଲେ ପଇସା ଦୁଇଟା ଲାଭ ପାଇପାର୍ମା, ଆଉ କେନ୍ତା କେନ୍ତା କିସମର ଛେଲ ରଖିଲେ ଆମେ ବଜାରରେ ବିକି କରି ପଇସା ପାଇମା, ସେ ବିଷୟରେ ଆଜି ଆମର ବୈଠକକେ ରିଟାୟାର୍ଡ CDBO ଡକ୍ଟର ପଦ୍ମନିଧି ପ୍ରଧାନ ଆଜ୍ଞା ଆସିଛନ୍। ତ ଆମେ ଆଜ୍ଞା ସାଙ୍ଗେ କଥାବାର୍ତ୍ତା କର୍ମା, କେନ୍ତା କରି ଲାଭଜନକ ଛେଳି ପାଳନ କରିପାର୍ମା। ପ୍ରଧାନ ଆଜ୍ଞା ଜୁହାର।
3: ଜୁହାର ଜୁହାର।
2: ତ ଆଜ୍ଞା ପ୍ରଥମ କରି କହନ୍ ଯେ ଆମର ଇ କଳାହାଣ୍ଡି ଜିଲ୍ଲାନେ ଆମର ଯେନ୍ ଚାଷୀ ଭାଇମାନେ ଛେଲ ପାଳନ କରବା ଲାଗି ଚାହୁଁଛନ୍, ସେମାନେ କେନ୍ତା କରି ଛେଲ ପାଳନ କଲେ ପଇସା ଦୁଇଟା ଠିକ ହିସାବରେ ପାଇପାରବେ?
3: ଦେଖନ୍, ଆମେ କାଁଇଁ ଲାଗି ଛେଳି ରଖମା, ଅସଲ କଥା ହେଲା ଆମକେ କହିବେ କି ମାଛ ଚାଷ କର ବେଲେ ଆମକେ ବନ୍ଦ ଗୋଟେ ଦରକାର, ଗାଈ ରଖମା ତାକେ ଆମକେ ଗୁହାଳ ଦରକାର, ଦାନା ଦରକାର, ତାଙ୍କର ଡାକ୍ତରଖାନାକେ ଦେଖାଇବା ଦରକାର, କେତେ ରକମର କଥା ଜର୍ସି ଇଞ୍ଜେକ୍ସନ ଆଣିକି ଦେବା ଦରକାର, ଆର୍ ଗୋଟେ କହିବା ଯେ ଆମ ଗଛ ଲଗ ସେନେ କାଣା ହବା ନା ଜାଗା ଦରକାର। ସେଥିର୍ଲାଗି ଇଟା ସବୁଠାନୁ ସୁବିଧା, ମାନେ ଛେଳି ଏନ୍ତା ଜିନିଷ ଯେ ସବୁ ଜଳବାୟୁରେ ରହିପାରବା, ଥଣ୍ଡା ଜାଗାରେ ବି ରହିପାରବା, କାଶ୍ମୀରରେ ବି ରହିପାରବା, ଆର୍ ରାଜସ୍ଥାନରେ ବି ରହିପାରବା, କଳାହାଣ୍ଡି ରହିପାରବା, ଆର୍ ମାଲକାନଗିରି ରହିପାରବା। ତ ଇତାକେ କିଛି ଅସୁବିଧା ନାହିଁ ଜଳବାୟୁରୁ, ଆଉ ଇତାକେ କାଣା ହେସି ବେଶୀ ରୋଗ ବାଗ ନାଇଁ ହିଏ। ଆର୍ ଦୁସରା କଥା, ଇଏ ଝପ ଝପ ବଢ଼ସି, ମାନେ ଦିନକେ 30 ଗ୍ରାମ ଆଜିକାଲି ରେଟ୍ ଦେଖିଲା ବେଳକୁ ଦିନକେ 10 ଟଙ୍କା ଦେଇଛି, ମାସକେ 300 ଟଙ୍କା ଗୋଟେ ଛେଳି ଦେଇଛି, ଏନ୍ତା ଓଜନ ବଢ଼ିଯାଇଛି। ଇଏ ଯାହା ପାଇଲେ ବି ଖାଇ ଦେଇକି ଚଳିଦେବ, ମାନେ ତାକେ ଦାନା ଦେବାକେ ଦରକାର ନାଇଁ ପଡ଼ବାର। ଆମେ କାଣା କରୁଛୁ, ଖରାଦିନେ ବି ଶୁଖଲା ଡାଳ ପତ୍ର ଖାଇକିରି ବି ଛେଳିମାନେ ବଞ୍ଚେଇ ଦେଇପାରେ, 2 ଘଣ୍ଟା ଚରି ଦେଲେ ସେମାନଙ୍କର ପେଟ ଭର୍ତ୍ତି ହେଇଯାଇଛି। ଆର୍ ଯେନ୍ ଛାନେ ଝାଡ଼ ଜଙ୍ଗଲ ଅଛି ତ ସେଠାରେ ନାଇଁ କହନ, ସେମାନେ ଆରାମରେ ରହିପାରିବେ, ଆର୍ ଚାଷୀକେ କିଛି ଗୋଟେ ଦେବାକେ ନାଇଁ ପଡ଼େ ନା, ସେମାନେ ଚରିକି ଆଣିଲେ ଗୁହାଳେ ରଖିଦେଲା, ଏନ୍ତା କଣ କଥା।
2: ତ ବହୁତ ସୁନ୍ଦର କଥା ଗୋଟେ କହିଲେ ଆଜ୍ଞା, ଆମେ ଯଦି ଛେଲ ରଖମା ତାର ଲାଗି ଜାଗାର ବି ବିଶେଷ ଆବଶ୍ୟକତା ନାଇଁ ନା ଆଜ୍ଞା, ଆଉ କୌଣସି ପ୍ରକାର ତାର ଖାନାପିନାରେ ବି ଅସୁବିଧା ନାଇଁ ନା, ଡାଲ ପତ୍ର ଦେଲେ ବି ଖାଇବା, ଘାସ ଦେଲେ ବି ଖାଇବା, ଆଉ ଛେଲର କୌଣସି ସମସ୍ୟା ନାଇଁ ନା ବୋଲି ଆପଣ କହୁଛନ୍। ଆପଣ କହିବା ହିସାବରେ ଆଜ୍ଞା ଯେ ବହୁତ କମ ଦିନ ଭିତରେ ଆମେ ଅଧିକ ଉପାର୍ଜନ କରିପାରମା ଆଜ୍ଞା। ତ ଆଜ୍ଞା ଗୋଟେ କଥା କହନ୍ ଯେ ଆମର ଚାଷୀ ଭାଇମାନେ ତ ଅନେକ ପ୍ରକାର ସେମାନେ ବେପାର ବଣିଜ କରୁଛନ୍, ଚାଷବାସ କରୁଛନ୍, ଅନେକ ପ୍ରକାର କଥା କରିକରି ସେମାନେ ନିଜର ପେଟ ପୋଷୁଛନ୍ ଆଜ୍ଞା। ତ ଇନେ ଗୋଟେ ପ୍ରଶ୍ନ ଆଜ୍ଞା ଯେ ଆମେ ଛେଲ କାଁକୁ ରଖମା ଆଜ୍ଞା?
3: ଛେଲଟା କାଣା ହଉଛେ ଦେଖନ୍, ବର୍ତ୍ତମାନ ଆଜିକାଲି ମାର୍କେଟରେ ଆମେ ଗୋରସ ବିକିଲେ କାଣା ବଜାରକେ ନେଇକି ବିକିବାକୁ ପଡ଼ୁଛି, ଉଧାର ଦେବାକୁ ପଡ଼ୁଛି, ପଇସା ମାଗବାକୁ ପଡ଼ୁଛି, ଇଟା କାଣା ଛେଳି ଯଦି ରଖିଥିବା ଆମର ଗୋଡ଼ ତଳକେ ଆସିକି ନେସନ୍, ଆମେ କାହାକେ ଯାଇକି ଖୁସାମତ କରିବାକେ ନାଇଁ ପଡ଼େ, ଆମର ପାଖେ ଛେଳି ଥିଲେ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କଲା ଭଳିଆ।
2: ତ ଆପଣ କହିବା ହିସାବରେ ଆଜ୍ଞା, ଯେନ୍ତା ଚିନି ଟିକେ ପକେଇଦେଲେ କି ଗୁଡ଼ ଟିକେ ପକେଇଦେଲେ ଚାଟିର ଅଭାବ ନାଇଁ ନା, ଛେଲ ଗୋଟେ ରଖିଲେ କି ଛେଲ ଗୋଟେ ମାରିକରି ମାଂସ ବିକିଲେ ତାକେ ଘିନିକି ନେବାର ଲୋକର ବି ଅଭାବ ନାଇଁ ନା? ତ ଆଜ୍ଞା ଗୋଟେ କଥା କହନ୍, ତ ଯେତେବେଳେ ଜଣେ ଛେଳି ପାଳନ କରିବା ଲାଗି ଚାହିଁବା, ନୂଆ କରି ବଜାରକେ ସେ ଛେଲ ଘିନିଯିବା, ସେ କାଁ କାଣା ଦେଖିକରି ସେ ଛେଲ ଘିନିବା ଆଜ୍ଞା?
3: ଭଲ କଥା ପଚାରିଲେ, ଆମେ ଛେଲ ବଜାରକେ ଯାଇସୁଁ ଆର୍ ଦେଖସୁଁ, ଦେଖିକରି ସାଙ୍ଗେ ସାଙ୍ଗେ ମୂଲେ ଆରମ୍ଭ କରିଦେ।

0: ଦେସୁ କେତେ ନବୁ ବୋଲିକରି ହେତି ଜାଗାରେ ଭୁଲ କରିଦେସ ଛେଲ ଘିଣିଲା ବେଲେ କାଁ କାଁଟା ଦେଖ ମନେ ରଖନ କାଁ ନା ତାର ନାକୁ ସିଙ୍ଗଣ ନାଇଁ ବାହାରୁଥିବାର ଅଛି ଆଖିରୁ ଚିପ୍ରା ନାଇଁ ବାହାରୁଥିବାର ଅଛି ଛେଳିକେ ଛାତି ଦୁଇ ଆଡେ ପିଟି ଦେବ ନାଇଁ ଖାସି ନାଇଁ ହଉଥିବାର ଅଛି ଖାସି ଥିଲେ ବେମାର ଅଛି ବୋଲି ଜାଣିଦେବ ଛେଲ ଲେଣ୍ଡି ଲେଣ୍ଡି ହଗୁଥିବାର ଅଛି ଗାଈ ଭଳିଆ ଗୋବର ବାଗିରେ ହଗୁଥିଲେ ଅସୁବିଧା ହେଟା ହେଟା କୃମି ବେମାର ହେଇଛେ ତାପରେ ଆଉ ଗୋଟେ ଅଛି ଧୂପେନ ବୋଲି ଆପଣ ଜାଣିଛନ୍ ଧୂପେନ ବୋଲି ଛାତି ଉପରଟା ସେଟା ଓସାର ହେଇଥିବା ଯେତେ ଓସାର ହେବା ସେଟା ଦୁଇ ଦୁଇଟା ଛୁଆ ଦେଶୀ ଆର ଗୋଟେ ଛେଲ ଯଦି କିଣିବ ଅନାକେ ଟିକେ ଦେଖ ଚିର ଦୁଇଟା ସମାନ ହେଇଥିବା ଆର ପନା ମାନେ ଟାଣ ନାଇଁ ହେଇଥିବା ବୋଲେ ଟାଣ ଥିଲେ ଗୋରସ କମ ଦେଶୀ ସେଥି ପିଲା ବଞ୍ଚି ନେଇ ପାରେ ସେଥିଲାଗି ପନା ସମାନ ଥିବା ଚିର ମନେ ସମାନ ସମାନ ଥିବା ଦେହଟା ଚିକଣ ଥିବା ଏତିକି ଦେଖିକି କିଣିବ ଆର ଅସଲ କଥା ହେଲା ଖୁରା ମନକେ ଦେଖ ଖୁରା ଚକୁଆ ଯଦି ହେଇଥିବା ବଜାରରେ ଆଣିକି ବିକି ଦଉଥିବା ବେଲେ ଖୁରା ମାନେ ତଳ ଉପର ହେଇଯାଇଥିବା ସେ ଚାଲି ନେଇ ପାରେ ଆର ଗୋଟେ ଅସଲ କଥା ହେଲା ଛେଲ ବଜାରରେ ଆଣିକି ବିକ୍ସନ୍ ଗୋଟେ ଗୋଟେ ବାଇରି କିନ୍ଦିରଲା ବାଗିରି ହେସନ୍ ହେତିକି ବେଳେ କାଣା କର ତମେ ଅମରି ଡାଳ ଗୋଟେ ଧରିକି ଯାଇଥିବ କାଣା ଯେନ୍ ମାନେ ଅମରି ଡାଳ ଖାଇସନ୍ ସେମାନେ ବାଇରି ବାଇରି କିନ୍ଦରସନ୍ ତେଣୁକରି ଅମରି ଡାଳ ଗୋଟେ ଦେଖେଇଦେଲେ ଯଦି ଛେଳି ଖାଇଦେଲା ବେଲେ ସେ ଛେଳିକେ ନାଇଁ କିଣିବ ଆର ଗୋଟେ କଥା କାଣା ମାନେ ଯେନ୍ ମାନେ ବିକ୍ସନ୍ ବଜାରରେ ଆଣିକିରି ସେମାନେ ବି ଗୋଟେ ଛେଳିକେ ଫୁଲେବା କାଜେ ମୁଇଁ ଦେଖିଛେ ଆମର ଭଲିଆ ଅଛେ ବନ ଭଲିଆ ଦେଖିଛନ୍ ଛେଳି ମାନକେ ବାଂଶନ୍ ଯେ ହେଟାକେ କାଟି ଦେଇକରି ଧୂଆଁ କରିକିରି ରାତିରେ ତାଙ୍କର ଦେହରେ ମାରିଦେଲେ ସକାଳକେ ଏକଦମ ଦେଖିବ ଯେ ପାଞ୍ଚ କେଜିର ଛେଳିଟା ଦଶ କେଜି ବାଗି ଦୁସୁଥିବା ସେଟାକେ ସମସ୍ତେ ଘିନ୍ବାକେ ଦୌଡ଼ି ଯାଏସନ୍ ସେଟା କେନ୍ତା କରି ଜାଣିବ ନା ହାତ ମାରିଦେବ ଆର ଯଦି ଭଲିଆ ଗନ୍ଧ ଆସଲା ବେଲେ ସେ ଛେଳିକେ ନାଇଁ ଘିନ୍ବ ତାପରେ କାଣ ସବୁବେଳେ ଦେଖବ ଦୁଇ ଦାନ୍ତର ଛେଳି ଘିନ୍ବ ପୁରା ଦାନ୍ତ ପୁରେଇ ଥିଲାଟା ଭୁଲରେ ନାଇଁ କିଣିଦେବ
1: ଏଟା ତ ଆଜ୍ଞା ବହୁତ ସୁନ୍ଦର ସୁନ୍ଦର କଥା କହିଲେ ଯେନ୍ ଆମର ଚାଷୀ ଭାଇମାନେ ଛେଲ ପାଳନ କରିବା ଲାଗି ଚାହୁଁଛନ୍ ଆଉ ବଜାରକେ ଯାଇକରି ଛେଲ ଘିନ୍ବା ଲାଗି ଚାହୁଁଛନ୍ ଯଦି ଆପଣଙ୍କ ହିସାବରେ ଯଦି ସେମାନେ ଯେନ୍ ଯେନ୍ କଥା କହିଲେ ସେଟା ଯଦି ଟିକେ ଧ୍ୟାନ ଦେବେ ଆର ଛେଲ ଘିନ୍ବେ ନିଶ୍ଚିତ ଭାବରେ ଠକେଇ ନେଇ ପଡ଼ନ୍ ଆଜ୍ଞା ତ ଆଜ୍ଞା ଗୋଟେ କଥା କହନ୍ ଯେ ଆମର ଏଇ ଅଞ୍ଚଳ ଲାଗି ଆଜ୍ଞା ବିଶେଷ କରି ଆମର କଳାହାଣ୍ଡି ଅଞ୍ଚଳ ଲାଗି କେନ୍ କେନ୍ କିସମର ଛେଲ ପାଳନ କଲେ ଏଇ ଜଳବାୟୁରେ ଠିକ ହିସାବରେ ବଢି ପାରବା ସେ ବିଷୟରେ କହନ୍ ଆଜ୍ଞା
0: ଅସଲ କଥା ହେଲା ଛେଳି ବହୁତ ପ୍ରକାର ଅଛେ ଆମର ଗଞ୍ଜାମ ଛେଳି ଅଛେ ମାରାଗୁଡ଼ା ଛେଳି ଅଛେ ସିରୋଇ ଅଛେ ଯମୁନାପାରି ଅଛେ ଏଇଟା ସବୁ ରକମର ଛେଳି ଅଛେ କିନ୍ତୁ ଆମର କଳାହାଣ୍ଡି ଲାଗି କାଣ ହେଇଛି ନା ମାରାଗୁଡ଼ା ଛେଳିଟା ହଉଛି ବଢିଆ
1: ଆଜ୍ଞା
0: ଏଇଟା କୁମନା ଆଉ ନୂଆପଡ଼ା ମଝିରେ ଗୋଟେ କୁରୁମପୁରୀ ବୋଲି ଗୋଟେ ବଜାର ଅଛେ ସେନେ ମାରାଗୁଡ଼ା ଛେଳି ଗୋଟେ ବୋଲି ମିଳିଛି ଆର ସିଂ ମାନେ ତାର ପଚକେ ପଚକେ ହେଇଥିସି ଆର ଉଚା ହେଇସି ଆଉ ଗୋଟେ ଭଲ ଛେଳି ଗୋଟେ 38 କେଜିରୁ 40 କେଜି ପନ୍ତେ ହେସି ଆର ସେଟା ଦୁଇ ଦୁଇଟା ଛୁଆ ଦେସନ୍ ସେ ଛେଳିଟା ଆମର କଳାହାଣ୍ଡି ଲାଗି ସୁବିଧା ହେ ସେଟା ରଖିଲେ ଏତେ ବେମାର ନାଇଁ ହୁଏ କିନ୍ତୁ ଆମେ ଯଦି ଚିପିଲିମାରୁ ଆଣିବା ଅନ୍ୟ ଫାର୍ମ ମାନଙ୍କୁ ଆଣିବା ତାହେଲେ କାଣ ହେସି ସେଟା ମାନେ ଏଇ ଜଳବାୟୁକେ ଠିକ କରି ଚଳି ନେଇ ପାରନ୍ ସେଥିଲାଗି ଆମେ ପୁରା ଅସୁବିଧା ପଡ଼ୁଛି ଗୋଟେ ଗୋଟେ ଥର ଆଚ୍ଛା ଆମର ଇନେ କାଣ ହେସି ଆମର ତିନିଟା ବଜାର ଅଛେ କଳାହାଣ୍ଡି ଜେନେରାଲି କୁରୁମପୁରୀ ବଜାର ଗୋଟେ ଆର ବାଲିପଡ଼ା ବଜାର ଗୋଟେ ଆର ଧରମଗଡ଼ ବଜାର ଗୋଟେ ଏଇଟା ହଉଛି ବଡ ବଜାର ଆମର ଦେଖିବାକୁ ଗଲେ ଏଇ ବଜାରରେ ଛେଳି ମାନେ ମିଳିଛି ବୁକା କିଣିଲା ବେଳକେ ସବୁବେଳେ ମନେ ରଖିଥିବ କାନ ଟିକେ ଲମ୍ବା ଥିବା ଆର ଅଣ୍ଡା ମାନେ ତାଙ୍କର ବଡ ବଡ ଥିବା ଆର ଅଣ୍ଡା ଗୋଟେ ଛୋଟ ଥିବା ବଡ ଥିବା ବେଳେ କେନ୍ ଚିପିଥିବା ନାଇଁ ହେଇଥିବା ଏମିତି ସେଟା ମାନେ ଇଏ ନାଇଁ ଜନ
1: ପ୍ରଧାନ ଆଜ୍ଞା ବହୁତ ସୁନ୍ଦର କଥା ଆପଣ କହିଲେ ଏବେ ଗୋଟେ କଥା କହନ ଆଜ୍ଞା ଆମେ ତ ଛେଳି ଘିନି ଆଣମା କିନ୍ତୁ ତାକେ ଯଦି ଆମେ ଠିକ ହିସାବରେ ନେଇ ରଖମା ଠିକ ହିସାବରେ ଲାଳନ ପାଳନ ନେଇ କରମା ବେଲେ ଛେଳିଟା ବଞ୍ଚି ନେଇ ପାରେ ଆଜ୍ଞା ତ ପ୍ରଥମ କଥା ହେଲା ତାର ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା ଯେନ୍ତା ମନୁଷ୍ୟ ଲାଗି ଘର ଦରକାର ସେନ୍ତା ଛେଳି ଲାଗି ଗୋଟେ ଗୁହାଲ ଦରକାର ଆଜ୍ଞା ତ ଏଇ ଯେନ୍ ଛେଳି ଲାଗି କେନ୍ତା ଗୁହାଲରେ ରଖିଲେ ଠିକ ହିସାବରେ ବଢି ପାରବା ସେ ବିଷୟରେ କହନ ଆଜ୍ଞା
0: ଗୋଟେ ଛେଳିକା ଯେ ଓସାର ତିନି ହାତ ଲମ୍ବା ଗୋଟେ ଛେଳିକା ଯେ ଦରକାର ହେସି ତାନୁ କମ କଲେ ବି ଚଳବା କିନ୍ତୁ ଆମେ କାଣା କରସୁ ଛେଳି ଗୁହାଲରେ ଆମେ ମଚା କରି ବି ରଖସୁ ମଚା ଗୁହାଲ ଯଦି କରବ ତାହେଲେ କାଣା ହେବା ନା ମଚା କରି କରି ଆମେ ଦେଖିଛୁ ମଚା ତଳେ ଯେନ୍ ଗୋବର ଲେଣ୍ଡି ପିସାବ ସବୁ ପଡ଼ସି ସେନେ ଗୋଟେ ଗ୍ୟାସ ବାହାରସି ସେ ଗ୍ୟାସ ବାହାରିଲେ କାଣା ହେବା ନା ସେ ବେମାର ହେସି ଦେଖବ ଛେଳି ମାନେ ଖାସୁଥିବେ ହେଟା ଫପସା ଖରାପ ହେଇଯାଇସି ତେଣୁ ସେ ଗ୍ୟାସ ବାହାରବାଟା କମ କରବା ଆମେ ତାକେ ସଫା କରସୁ ବୋଲି କହିସୁ କିନ୍ତୁ ଗୋଟେ ଗୋଟେ ଗୁହାଲ ଦେଖସି ଯେ ତଳେ ଏକଦମ ଲଣ୍ଡି ଜମା ହେଇଛି ପିସାବ ଜମା ହେଇଛି ଯେନ୍ତା କରି ଲୋକ ଗୋଟେ ଯଦି ଦୁଇ ତିନି ଘଣ୍ଟା ଭିତରେ ଶୋଇପାରବା ବେଲେ ସେ ଗୁହାଳ ଠିକ ତେଣୁକରି କାଣ କରବ ମଞ୍ଚା ଯେନ୍ କରସ ମଞ୍ଚା ତଳେ ଗୋଟେ ପଲିଥିନ ହଉ କି ଜରି ଗୋଟେ ହଉ ଏମିତିଟା ଗୋଟେ ଗୁରେଇ କରି ତଳକେ ଲମ୍ବେଇ ଦେଇଥିଲେ ପିସାବ ତାର ପୂର୍ବରେ କାନ୍ଥ ତଳକେ ଦେଖେଇ ଦେଇଥିଲେ ସେ ତଡ଼ାକେ ଭାଗି ଆସବା ତମେ ସଫା କରବାକେ ସୁବିଧା ଆରୁ ସେ ଭିତରେ ଗ୍ୟାସ ନାଇଁ ହିଏ ଏଇଟା ଗୋଟେ ଯଦି ଏଇଟା ମଞ୍ଚା ନାଇଁ କରିପାର ଯାହାର ଅସୁବିଧା ନାଇଁ ନା ତମେ କାଣ କରବ ହାତେ ବାଲି ଦେଇଦେବ ଗୁହାଳଟି ଖାଲି ବାଲି ଦେଇଦେଲେ କାଣ ହବା ପିସାବଟା ଝିକି ଦେବା ତଳକେ ଲଣ୍ଡି ତମକୁ ବନ୍ଦ ଦେଇଦେବ ବେଲେ ସେ ଗୁହାଳଟା ସୁଖା ରହିବା ଯେନ୍ଟା ସୁଖା ରହିବା ଗୁହାଳଟା ଗନ୍ଧ ନାଇଁ ହିଏ ସେ ଗୁହାଳଟି ଛେଳି ମାନେ ବଢିଆ ବଢି ପାରସନ୍ ଏଇ କଥା ଦ୍ୱିତୀୟ କଥା କାଣ ହେଲା ଆମେ କାଣା କରସୁ ବୁକାକେ ମାଇକେ ଗୋଟେ ଠାନେ ଝପେଇ ଦେସୁ ସେଟା ତ ଅସୁବିଧା କାଣା ଗର୍ଭିଣୀ ଛେଳି ଥିବା ତାର ପାଖେ ବୁକା ଫାଡ଼ିଦେବା ହେଲେ କାଣା ହେଇଛି ନା ବକଳେଇ ଦେସନ୍ ତେଣୁ ଅସୁବିଧା ତମେ ବୁକାକେ ଅଲଗା ଗୋଟେ ଘରେ ରଖବ ଆର ଉତରେଲା ଛେଳି ମାନକେ ଅଲଗା ରଖବ କରି ମାନକେ ଅଲଗା ରଖବ ଛୁଆ ମାନଙ୍କ ଅଲଗା ରଖବ ବୋଲେ ତମେ ଅସୁବିଧା ନେଇ ତମେ ଘର ବିରାଟ କରିବାକେ ଦରକାର ନାହିଁ ଦେଢ ହାତ କି ଦୁଇ ହାତ ଗୋଟେ ଗୋଟେ ଚାଲ ଅଲଗା ଅଲଗା କରିଦେଲେ ଛେଳି ମାନେ ସେଟା ଅଭ୍ୟାସ ହେଇଗଲେ ଯାହାର ଗୁହାଳ ସେ ଯାଇକି ରହିସନ୍
1: ଆଚ୍ଛା ଆଜ୍ଞା ଏଇଟା ତ ଆପଣ ଗୁହାଳର କଥା

0: କହିଲେ ବହୁତ ସୁନ୍ଦର ସୁନ୍ଦର କଥା କହିଲେ। ଆପଣ ଯେନ୍ ଶ୍ରୋତା ବନ୍ଧୁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍, ଯଦି ଆପଣଙ୍କର ହିସାବରେ ଯଦି ସେମାନେ ଗୁହାଳ ବନେଇବେ, ଗୁହାଳକେ ସଫା ରଖବେ, ବୋଲେ ନିଶ୍ଚିତ ଭାବରେ ଛେଲଟା ବଢ଼ି ପାରବା ଆଜ୍ଞା। ତ ଆଜ୍ଞା ଏଇଟା ତ ଗୁହାଳର କଥା କହିଲେ, ଆଉ ଗୋଟେ କଥା ହେଲା ଆଜ୍ଞା, ଏ ଛେଲ ମାନକେ ଆମେ କାଣା ଖାଇବାକେ ଦେଲେ ଠିକ ହିସାବରେ ଜଲ୍ଦି ଜଲ୍ଦି ବଢ଼ି ପାରବା, ସେ ବିଷୟରେ କହୁନ ଆଜ୍ଞା।
1: ଦେଖ, ଛେଲ ତ ଚରେଇବାକେ ନେସନ୍, ଛେଲ ଚରି କରି ବୁଦା ଜଙ୍ଗଲ ଥିଲେ ତ ଖାଇକରି ଆସନ୍। ତଥାପି ସେଙ୍ଗା ଯେନ୍ ଜାତୀୟ ଡାଲ ଥିବା ସେଙ୍ଗା ବେଲେ କାଣା କାନ୍ଦୁର ହେଲା, ବିରି ହେଲା, ଝୁଡୁଙ୍ଗ ହେଲା, ଏମିତି ଜିନିଷ ମାନେ ଦେଲେ ଆମେ ଯେନ୍ତା ମାଛ ମାଂସ ଖାଉଛୁ ତାକେ ସେନ୍ତା ଛେଙ୍ଗା ଜାତୀୟ ଡାଳ ମାନେ ଦରକାର ହେସି, ଚରି ବୁଲି ଆସିଲେ ଦେବ। ଅସଲ କଥା ହେଲା ସମସ୍ତେ ଭୁଲି ଯାଏସନ୍ ଯେ ଛେଳିକେ ଲୁଣ ନାଇଁ ଦେବାର, ଲୁଣ ଟିକେ ଯଦି ଛେଳିକେ ନାଇଁ ଦେବ ତାର ଗାଗର ସହଜରେ ଧରେ ନାହିଁ। ଆମେ ଯେନ୍ତା ଲୁଣ ଖାଉଛୁ ଛେଳିକେ ନିହାତି ଦରକାର ହେସି, କିନ୍ତୁ ଘରେ ଆଣିକିରି ଭାତ ମଡ ଯେନ୍ ଦେସନ୍ ବେଶୀ ବେଶୀ ନାଇଁ ଦିଅ, ମଡରେ ଲୁଣ ଟିକେ ପକାବ। ଆର୍ ମିନେରାଲ ମିକ୍ସଚର ବୋଲି ମିଳିଛି ବଜାରରେ, ସେଟା ଯଦି ଦେବ ତ ଭଲ କଥା, ନାଇଁ ତ ତମେ କାଣ କରବ ସାମକା ବୋଲି ଜାଣିଛ କୋରେନ୍ କୋରେନ୍
2: ଆଜ୍ଞା
1: କୋରେନ୍, ସେଟାକେ କାଣ କରବ କୋରେନ୍ କେ ଆଣିକିରି ପୋଡ଼େଇ ଦେବ, କେତେ କୋଡ଼େଇ ଦେଇକି ଦୁର୍ମୁସରେ ତାକୁ ପିଟିଦେଲେ ଗୁଣ୍ଡ କରିଦେବ, ସେଟା ମିନେରାଲ ମିକ୍ସଚର କାଲସିୟମ ହେଇଗଲା। ହେଟାକେ ଗାଁ ଗହଳିର ଲୋକ ବି କରିପାରିବେ, ସେଟାକେ ଗୁଣ୍ଡ କରିକିରି ଟିକେ ଟିକେ ଯଦି ମଡରେ ନୁନ ଟିକେ ଦେଇକିରି ଦେବ ସେଟା ଝଅ ଝଅ କିରି ବଢ଼ସନୁ, ସେଟା ମାନେ ଖାଇବାକେ ଦେଲା ବେଳକୁ ତମେ ଠେଙ୍ଗା ଡାଳ କିଛିଟା କିଛି ଦେବ, ନହେଲେ ଯେତେବେଳେ ମିଳିଛି ମୁଗଫୁଲି ଡାଳ ମୁଗ କୁଇଟ ଏମିତିଆ ମାନେ ରଖିଥିବ, ବର୍ଷା ଦିନ ମାନଙ୍କରେ ଟିକେ ଟିକେ ତାକେ ଦେଇ ଦେଉଥିବ, ବେଲେ ତମକେ ଅସୁବିଧା ନାଇଁ ପଡ଼େ।
0: ତ ଆଜ୍ଞା ଆମର ଶ୍ରୋତା ବନ୍ଧୁମାନେ ଗୋଟେ କଥା ଜାଣିବା ଲାଗି ଚାହୁଁଛନ୍, ଯେନ୍ମାନେ ବି ଛେଲ ପାଳନ କରିଛନ୍, ଗୋଟେ ଚିପେଇବାର ଜିନିଷ ଗୋଟେ ଅଛି, ତ ଆମେ ଛେଲ ଛୁଆକେ ଆମେ ମେଲଛା କରବା ଲାଗି ଆମେ କେତେ ଦିନ ଚିପେଇବାର କଥା ଆଜ୍ଞା?
1: ଏଇଟା କାଣ କରସନ୍, ବଡ଼ ହେଲେ ଚିପେଇ ଦେଲେ ଅସୁବିଧା ହେଇଛି, ବଡ଼ ହେଲେ ତାର ଗର୍ଦନ ଫୁଲି ଯାଇଥିସି ଆର ଚିପେଇ ଦେଲା ବେଳେ ଶୁଖି ଦେଇଛି, ତେଣୁକରି 2-3 ମାସ ଭିତରେ ଚିପେଇ ଦେବ, ହେନେ କଟାକୁଟି କରବାର ଦରକାର ନାହିଁ, ଚିପେଇ ଦେଲେ ଏକଦମ ଗାଗର ଭଲ କରି ବଢି ଆସବା।
0: ତ ଆଜ୍ଞା ଆପଣ ତ ଛେଲର ଖାଇବାର କଥା କହିଲେ, ଛେଲର ଗୁହାଳର କଥା କହିଲେ, ତ ଆଜ୍ଞା ଏବେ ଗୋଟେ କଥା କହନ୍ ଯେ ଆମେ ଏଇ ଯେନ୍ ଛେଲ ମାନକେ କାଁ କାଁ ପ୍ରକାର ରୋଗ ହେସି ଆର ଇତାର ପ୍ରତିକାର କେନ୍ତା ହେଇପାରବା ଆଜ୍ଞା?
1: ଛେଲ ମାନକେ ଦେଖ, ରୋଗ ବେଲେ ଗଳା ଫୁଲା ରୋଗ ଅଛେ, ଫରିଆ ଫୁଲା ରୋଗ ଅଛେ, ଖୁରା ଚପକା ରୋଗ ଅଛେ, ତାପରେ ଅସଲ ବେମାର ହେଲା ଆମର ବର୍ତ୍ତମାନ କଳାହାଣ୍ଡି ପିପିଆର ବୋଲି ଗୋଟେ ରୋଗ ଅଛେ, କାଣା ନାକୁ ସିଙ୍ଗଣ ବାହାରବା, ଢୁଡେଇ ହେବା ଆର ଦୁବରେବା ଆର ମରିଯିବା, ଦାନ୍ତ ଉପରକେ ଦେଖବ ବୋଲେ ମାଡି ମନକେ ଘା ହେଇଯାଇଛି, ଆର ସେ ବେମାର ହେଲେ ସହଜେ ବଞ୍ଚେଇ ନାଇଁ ଯେ, ସେଟା ଭୂତାଣୁ ଜନିତ ରୋଗ ଗୋଟେ। ହେଟାକେ ମେନଲି ଆଜିକାଲି ସମସ୍ତେ ଭ୍ୟାକ୍ସିନ କରିଦେବା କଥା, ଏଟା ସହଜରେ ମିଳିଯାଇଛି ଭ୍ୟାକ୍ସିନ, 3-5 ଟଙ୍କା ଗୋଟେ ଇଞ୍ଜେକ୍ସନ ଲାଗ୍ସି, ସେଟା ମାନକେ ଆଣିକିରି ବରଫରେ ଆସି ସେ ଇଞ୍ଜେକ୍ସନ ଦେଇଦେଲେ ପାଖାପାଖି 2-3 ବର୍ଷ ପର୍ଯ୍ୟନ୍ତ ତମର କିଛି ବେମାର ନାହିଁ ପିପିଆର ବେମାର। ଆର ଗୋଟେ ବେମାର ହେଲା ଛେଲ ବସନ୍ତ, ଗୋଟେ ଫୁଟ ଫୁଟ ହେଇକି ଚାରିଆଡ଼େ ହେଇଯାଇଛି, ସେ ବସନ୍ତର ଭ୍ୟାକ୍ସିନ ବି ସରକାର ତରଫରୁ ମିଳିଛି, ସେଟାକେ ତମେ ଆଣିକିରି ଯଦି ଦେଇପାରବ ବେଲେ ବସନ୍ତ ରୋଗ ନାହିଁ। ଆର ଗୋଟେ ହେଲା କାଣା ନା ଛେଲ ମାନଙ୍କର କୁର୍ମୀ ରୋଗ, ବର୍ଷକେ 4 ଥର ଅନ୍ତତଃ କୁର୍ମୀ ଔଷଧ ଦେଇଦେବା, ଥରକେ 2-3 ଟଙ୍କା ଖର୍ଚ୍ଚ ହେଇଛି, ବର୍ଷକେ 10 ଟଙ୍କା ଖର୍ଚ୍ଚ କଲେ ସବୁ ପର୍ଚ୍ଛା କୁର୍ମୀ ଠାନୁ, ତେଣୁକରି ଅସୁବିଧା ନାହିଁ, ସେ କୁର୍ମୀ ଔଷଧଟା କିଏ ବି ଚିନ୍ତା କରନ୍ ନାହିଁ, କୁର୍ମୀ ଔଷଧ ନାଇଁ ଦିଅନ୍, ତେଣୁକରି 2-3 ଟଙ୍କା ଖର୍ଚ୍ଚ କରିଦେଲେ ବର୍ଷକେ 4 ଥର ଦେଇଦେଲେ କୁର୍ମୀ ବେମାର ଗଲା। ଇଆଡ଼େ ଗଳା ଫୁଲା ଲାଗି, ଚବୁଆ ଫୁଲା ଲାଗି ଆର ଖୁରା ଚପକା ଲାଗି ଗୋଟେକ ଇଞ୍ଜେକ୍ସନ ମିଳିଛି, ସେଟା ଗୋଟେକ ଦେଇଦେଲେ ବର୍ଷେ ଅଚିନ୍ତା ପୁରା, ହେ ଜିନିଷଟାକେ ଚାଷୀମାନେ ଭାବି ନେଇ ପାରନ୍, ହେଲା ଗୋଟେ ଅସୁବିଧା।
0: ତ ଆଜ୍ଞା କେନ୍ତା କରି ଆମେ ଛେଲ ପାଳନ କଲେ ଠିକ ହିସାବରେ ବଢି ପାରବା, ଆମେ ଆଦାୟ ବି ଠିକ ହିସାବରେ ପାଇପାରମୁ, ସେ ବିଷୟରେ କହିଲେ ଆଜ୍ଞା ବହୁତ ସୁନ୍ଦର ସୁନ୍ଦର କଥା ଆମର ଶ୍ରୋତା ବନ୍ଧୁମାନେ ଜାଣିପାରିଲେ। ତ ଆଜ୍ଞା ଶେଷେ ଗୋଟେ କଥା କହନ୍, ଯେନ୍ମାନେ ବି ଛେଲ ପାଳନ କରବା ଲାଗି ଚାହୁଁଛନ୍, ସେମାନଙ୍କେ ଆପଣଙ୍କର ବାର୍ତ୍ତା କାଣା ଆଜ୍ଞା?
1: ସେମାନଙ୍କ ବାର୍ତ୍ତା ମୋର କାଣା ଅଛି, ଗୋଟେ ଗୀତ ଗାଇ ଦଉଛେ ଆମର କଳାହାଣ୍ଡି ଭାଷା ତିମି କହି ଦଉଛେ। ଛେଲ ଚରାନେ ଭାଇ ଯେନ୍ ମଜା ରହିଛେ, କହିପାରିବ କି କିଏରେ, ସତେ କହିପାରିବ କି କିଏ, ଚରଉ ଚରଉ ସମିଆ ଯାଏ, ଜାଣି ନାହିଁ ହୁଏ ସତେରେ, ଛେଲ ଖୁରା ଗୁହାଳେ ଭାଇ ଠକ୍ ଠକ୍ ବାଜୁଥିଲେ, ସାତ ପୁରୁଷର ଋଣ ସୁଶି, ଜାଣି ନାହିଁ ହୁଏ ଭଲରେ, କାଏଁ ଧନ୍ଦି ହେବ ଉଞ୍ଜା ଧନ୍ଦାନେ, ଛେଲ ବନେ ଥିଲେ ରେ, ଯେନ୍ ସୁଖ ଅଛେ ଛେଲ ଚରାନେ, ସେ କଥା ନାଇଁ କହନ, ରଜା ବି ଦିନେ ସୁଖ ପାଇଥିଲା, କଥା ନେ କହେସନ କାଏଁ ନ, ପଇସା ଟଙ୍କାର ଅଭାବ ନାଇଁ ରହେ, ଯେତେବେଳେ ଚାହିଁ ଦେଲେ ରେ, ବାନ ବନି ଚାକିରି ବାକିରି ସବୁ ତକ କୁଟା, ଲୋକେ କହେସନ ସବୁବେଳେ ଏକା ଚାଷର ବେଟା, ଅହର ଚଷା ଲକ୍ଷେ ପୁଷା, ଦୁନିଆ ହସୁ ଥାଏରେ।
0: ବହୁତ ସୁନ୍ଦର ଗୀତ ମାଧ୍ୟମରେ ଆପଣ ଏଇ କଥାଟା କହିଲେ ଆଜ୍ଞା, ତ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆଉ ଜୁହାର ଆଜ୍ଞା।
1: ଜୁହାର ଜୁହାର
3: ଶୁଣିଲି ରେ ଭାଇ, ଆଜ୍ଞା ଯେନ୍ ପ୍ରକାରେ କହିଲେ ଏଇଟା ଚାଷ ବାସ ନେ ଲଗାବାକେ ପଡ଼ବା।
4: ଯେ ଦୁଦା, ଏକ ତ ମୁଁ ମାଛିର ଦିନ ବୋଲୁ, ତ ଗୁଡ଼େ ଚାଷୀ ଦୁଦା ବୋଲ, ମୁଁ ମାଛି ଚାଷ କରିଛନ୍, ତାଙ୍କର କଥା ଟିକେ ଶୁଣୁ।
5: ଚାଷୀ ଦୁଦା ମା ଭାଇ, ଆପଣ ମାନେ ତ ଜାଣିଛନ୍, ଭିନ୍ନେ ଭିନ୍ନେ ଚାଷୀ ମାନେ ଭିନ୍ନେ ଭିନ୍ନେ ଚାଷ କରି କରି 2 ପଇସା କମଉଛନ୍, ହେଲେ କେତେ ଚାଷୀ ମହୁ ଚାଷ କରି କରି ବି ବନେ 2 ପଇସା କମଉଛନ୍। ହେନ୍ତା ଜଣେ ଆଜ୍ଞା ଅଛନ୍ ଯେନ୍ ଆଜ୍ଞା କି ତାଙ୍କର ପେଶା ହେଲା ଶିକ୍ଷକତା କରସନ୍, ସ୍କୁଲ ନେ ପାଠ ପଢ଼ାସନ୍, ତାର ସଙ୍ଗେ ସଙ୍ଗେ ଆଜ୍ଞାଙ୍କ ନିଶା ହେଲା ମହୁ ଚାଷ କରବାଟା, ତ ଆଜ୍ଞା କି ଆରୁ କେନ୍ତା କରି ମହୁ ଚାଷ କରୁଛନ୍, ଚାଲନ୍ ତାଙ୍କର କଥା

ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ପୂର୍ବାଞ୍ଚଳ ଯୌନ ଆଞ୍ଚଳିକ କୃଷି ସମ୍ମିଳନୀ 2026 ସମ୍ପର୍କରେ ବେତାର ବିବରଣୀ। ଉପସ୍ଥାପନା ସମୀର ମିଶ୍ର, ବୈଷୟିକ ସହାୟତା ତ୍ରିଲୋଚନ ବେହେରା ଏବଂ ସନାତନ ମୁର୍ମୁ, ପ୍ରଯୋଜନା ରାଜୀବ କୁମାର ମହନ୍ତ।

0: ନମସ୍କାର ଶ୍ରୋତା ବନ୍ଧୁ, ପ୍ରସ୍ତୁତ କରୁଛୁ ଗତକାଲି ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026ର ବେତାର ବିବରଣୀ। ଗତକାଲି ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ପୂର୍ବାଞ୍ଚଳ ଜୋନ୍ ଆଞ୍ଚଳିକ କୃଷି ସମ୍ମିଳନୀ 2026। ସମ୍ମିଳନୀକୁ ପୂର୍ବାହ୍ନ 10ଟାରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ପରେ ପରେ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଶ୍ରୀ ଅତୀଶ ଚନ୍ଦ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
1: ସର୍ବପ୍ରଥମ ମୁଁ ଇସ୍ ଇଷ୍ଟର୍ଣ୍ଣ ଜୋନ୍ କି ଇସ୍ ଜୋନାଲ ଏଗ୍ରିକଲ୍ଚର କନ୍ଫରେନ୍ସ ମେ ଆପ୍ ସଭି ମହାନୁଭାବ କା ହାର୍ଦିକ ସ୍ୱାଗତ କରତା ହୁଁ। ଇସ୍ ଆୟୋଜନ କା ପ୍ରେରଣା ହମାରେ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଜୀ ନେ ଦି ହୈ କି ହମ ଲୋଗ ଜୋ ରାଷ୍ଟ୍ରୀୟ କନ୍ଫରେନ୍ସ କରତେ ହୈ ଉସସେ ପହଲେ କି କ୍ୟୁଁ ନହିଁ ହମ ଲୋଗ ଜୋନ୍ସ ମେ ଜାକେ ଜୋ ହମାରେ ରାଜ୍ୟ ହୈ ଉନକେ ସାଥ ମିଲକର ବିଭିନ୍ନ ରାଷ୍ଟ୍ରୀୟ ମୁଦ୍ଦୋ ପେ ଜୋ କୃଷି ସେ ସମ୍ବନ୍ଧିତ ହୈ ଉସପେ ଚର୍ଚ୍ଚା କରେଁ। ତ ଇସ୍ କନ୍ଫରେନ୍ସ କେ ମାଧ୍ୟମ ସେ ହମାରା ପ୍ରୟାସ ହୈ କି ଜୋ ହମାରୀ ରାଷ୍ଟ୍ରୀୟ ପ୍ରାଥମିକତା ହୈ ଉସକୋ ଆପକେ ସାମନେ ରଖେ, ଉସମେ ଜୋ ପ୍ରଗତି ହୁଈ ହୈ, ଜୋ ଇସ୍ କ୍ଷେତ୍ର କି ବିଶେଷତାଏଁ ହୈ ଔର ଯହାଁ କି ଜୋ ଚୁନୌତିଆଁ ହୈ ଉସପେ ଚର୍ଚ୍ଚା କରେଁ ଔର ସାଥ ହି ସାଥ ଜୋ ରାଜ୍ୟୋଁ ମେ ଇନୋଭେସନ୍ସ ହୋ ରହେ ହୈ, ଜୋ ଉନନେ ଅଚ୍ଛେ କାମ କିଏ ହୈ ଉସକୋ ଭି ପ୍ରସ୍ତୁତିକରଣ କା ଅବସର ମିଲେ ତାକି କ୍ରସ୍ ଲର୍ନିଂଗ ହୋ ସକେ, ରାଜ୍ୟ ଭି ସିଖେ କେନ୍ଦ୍ର ଭି ସିଖେ ଔର ଜୋ ଉସମେ ଐସି ଚିଜେ ଜୋ ଦୁସରେ ରାଜ୍ୟୋଁ ମେ ସ୍କେଲ ଅପ୍ କି ଜା ସକତି ହୈ ତୋ ଓ ସମ୍ଭାବନାଓଁ ପେ ଭି ଯହାଁ ପେ ଚର୍ଚ୍ଚା ହୋ।
0: ଏହାପରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ କୃଷିର ବିକାଶ ଏବଂ କୃଷକମାନଙ୍କର ଆୟ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରି ତାଙ୍କ ଅଭିଭାଷଣରେ କହିଲେ,
2: ଓଡ଼ିଶାକେ ଲୋକପ୍ରିୟ କର୍ମଠ ଔର କଳ୍ପନାଶୀଲ ମସ୍ତିଷ୍କ କେ ଧନୀ ମୁଖ୍ୟମନ୍ତ୍ରୀ ଆଦରଣୀ ମୋହନ ଚରଣ ମାଝୀ ଜୀ, ହମାରେ ରାଜ୍ୟମନ୍ତ୍ରୀ ଭାରତ ସରକାର କେ କୃଷି ଓ କିସାନ କଲ୍ୟାଣ ଆଦରଣୀ ରାମନାଥ ଠାକୁର ଜୀ, ହମାରେ ରାଜ୍ୟମନ୍ତ୍ରୀ ଭାରତ ସରକାର ଆଦରଣୀୟ ଭାଗୀରଥ ଚୌଧୁରୀ ଜୀ, ଓଡ଼ିଶା କେ ମାନ୍ୟ ଉପମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀ ଆଦରଣୀୟ କନକ ବର୍ଦ୍ଧନ ସିଂହ ଦେବ ଜୀ, ବିହାର କେ ଯଶସ୍ୱୀ କୃଷି ମନ୍ତ୍ରୀ ଆଦରଣୀୟ ବିଜୟ କୁମାର ସିହ୍ନା ଜୀ, ଛତିଶଗଡ଼ କେ ହମାରେ ଯଶସ୍ୱୀ କୃଷି ମନ୍ତ୍ରୀ ଆଦରଣୀୟ ରାମ ବିଚାର ନେତାମ ଜୀ ଔର ପଶ୍ଚିମ ବଙ୍ଗାଲ କେ ଖାଦ୍ୟ ଔର ଆପୂର୍ତ୍ତି ମନ୍ତ୍ରୀ ଅଶୋକ କୀର୍ତ୍ତନିଆ ଜୀ, ଅତୀଶ ଚନ୍ଦ୍ରା ଜୀ, ମାଙ୍ଗିଲାଲ ଜାଟ ଜୀ, ଓଡ଼ିଶା ସରକାର କେ ବି ସଭି ଅଧିକାରୀଗଣ, ଜଗନ୍ନାଥ କା ଭାତ ଜଗତ ପସାରେ ହାତ, ଲେକିନ ଭାତ ବି ତ ପୈଦା କିସାନ ହି କରତା ହୈ ଔର କିସାନ ଅନ୍ନ ଉତ୍ପାଦିତ କରତା ହୈ ଇସଲିଏ ଅନ୍ନଦାତା ତୋ ହୈ ହି, ଲେକିନ କେବଲ ଅନ୍ନଦାତା ନହିଁ କିସାନ ଜୀବନଦାତା ହୈ କ୍ୟୁଁକି ଅନ୍ନ ପୈଦା କରନେ ବାଲା ଜିନ୍ଦଗି ଦେତା ହୈ। ଆଜ ଜବ ହମ ବୈଠେ ହୈ ୟେ କେବଲ କର୍ମକାଣ୍ଡ କେ ଲିଏ ନହିଁ ବୈଠେ କି ଏକ କାର୍ଯ୍ୟକ୍ରମ କରନା ତୋ କାର୍ଯ୍ୟକ୍ରମ କର ଲିଆ, ଏକ ତଲଫ କେ ସାଥ ବୈଠେ। ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦି ଜୀ କେ ନେତୃତ୍ୱ ମେ ହମାରା ଦେଶ ଲଗାତାର ପ୍ରଗତି ଓର ବିକାଶ କେ ପଥ ପର ବଢ଼ ରହା ହୈ, ଏକ ବୈଭବଶାଳୀ ଗୌରବଶାଳୀ ସମ୍ପନ୍ନ ସମୃଦ୍ଧ ଶକ୍ତିଶାଳୀ ଆତ୍ମନିର୍ଭର ଓ ବିକଶିତ ଭାରତ କା ନିର୍ମାଣ ହୋ ରହା ହୈ ଔର ଉସ ନିର୍ମାଣ କେ ଲିଏ କୃଷି ଆଧାର ହୈ। ଆଜ ବି ଭାରତୀୟ ଅର୍ଥବ୍ୟବସ୍ଥା କି ରୀଢ଼ ହୈ କୃଷି, 140 କରୋଡ଼ କେ କା ଦେଶ ହୈ, ହମାରେ ସାମନେ ସବସେ ବଡ଼ି ଚୁନୌତି ହୈ କି 140 କରୋଡ଼ ଭାରତବାସୀୟ କୋ ଭରପୂର ଖାଦ୍ୟାନ୍ନ କେସେ ମିଲେ। ମୁଁ ଆପ ସବକୋ ଭି ବଧାଇ ଦେନା ଚାହତା ହୁଁ, ପାଞ୍ଚୋଁ ରାଜ୍ୟୋଁ କେ ମିତ୍ରୋଁ କୋ ବଧାଇ ଦେନା ଚାହତା ହୁଁ। ଅନ୍ନ କା ଉତ୍ପାଦନ ନିରନ୍ତର ବଢ଼ ରହା ହୈ, ଅବ ଧାନ କେ ଉତ୍ପାଦନ ମେ ତୋ ଓଡ଼ିଶା ହୋ ଛତିଶଗଡ଼ ହୋ ରିକାର୍ଡ ସ୍ଥାପିତ କିଏ, ବିହାର କୃଷି ରୋଡ ମ୍ୟାପ୍ ବନାନେ ମେ ଅଗ୍ରଣୀ ରାଜ୍ୟ ହୈ। ମୁଝେ ପୁରା ବିଶ୍ୱାସ ହୈ ହମ ଲୋଗ କୋଇ କସର ନହିଁ ଛୋଡ଼େଙ୍ଗେ ଇସ କ୍ଷେତ୍ର କି କୃଷି କୋ ଔର ଆଗେ ବଢ଼ାନେ ମେ, ଔର ଆଜ ହମ ଇସିଲିଏ ବୈଠେ ହୈଁ। କୃଷି କେ ସାମନେ ଯୋ ଚୁନୌତିଆଁ ହମ ଉନ ପର ଭି ବିଚାର କରେଙ୍ଗେ, ହମାରେ କିସାନୋଁ କେ ସାମନେ ଯୋ ସମସ୍ୟାଏଁ ହୈଁ ଉନ ପର ଭି ବିଚାର କରେଙ୍ଗେ। କିସାନ ମୂଲ ହୈ ଖେତୀ କା, ଲେକିନ ଯୋ ସାମନେ ଚୁନୌତିଆଁ ହୈଁ ଉନ ଚୁନୌତିଓଁ କା ସେ ପାର ପାନା ହୈ, ଉସକେ ଲିଏ ପ୍ଲାନ କରନା ହୈ, ଯୋଜନାଏଁ ବନାନା ହୈ, ଉନ ଯୋଜନାଓଁ କୋ ଠିକ୍ ସେ ଇମ୍ପ୍ଲିମେଣ୍ଟ କରନା ହୈ। ଦେଖିଏ ତିନ ପ୍ରମୁଖ ଲକ୍ଷ୍ୟ ଯୋ କେନ୍ଦ୍ର ମେ ହମ ରଖ କେ କାମ କରତେ ହୈଁ, ପ୍ରଧାନମନ୍ତ୍ରୀ ଜୀ କେ ଦିଶା ନିର୍ଦ୍ଦେଶୋଁ କେ ଅନୁରୂପ, ନମ୍ବର ଏକ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରନା ହୈ, 140 କରୋଡ଼ ଭାରତବାସୀ ଅନ୍ନ କେ ଲିଏ, ଫଲ କେ ଲିଏ, ସବ୍ଜି କେ ଲିଏ, ଦୁଧ କେ ଲିଏ ଦୁନିଆ କେ କିସି ଦେଶ କି ତରଫ ହାତ ନା ଫୈଲାଏ, କ୍ୟୁକି ଆଜ କୋଇ ଭରୋସା ନହିଁ କି ବୈଶ୍ୱିକ ପରିସ୍ଥିତି କୈସି ହୋ ଯାଏ, କଲ କୋଇ ଦେନେ ସେ ଇନକାର କରଦେ ତୋ କ୍ୟା କର ଲୋଗେ ଆପ, ଜୈସି ପରିସ୍ଥିତି ଆଜ ହମକୋ ସମଝ କେ ଚ।

ପରବର୍ତ୍ତୀ ଗୀତ ସୁରେଶ ୱାଦେକରଙ୍କ କଣ୍ଠରେ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଗୀତ ରଚନା ସନ୍ତୋଷ ଆନନ୍ଦ, କଥାଚିତ୍ର ପ୍ରେମରୋଗ।

ଶ୍ରୋତାବନ୍ଧୁ, ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତରୁ ନିଜକୁ ସୁରକ୍ଷିତ ରଖନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଳାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ରାଜେଶ ରୋଶନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣୁଛନ୍ତି ଏହି ଗୀତ। ଗୀତ ରଚନା ସୁରଜ ସାନିମ, କଣ୍ଠଦାନ କରିଛନ୍ତି ତଲତ ଅଜିଜ ଓ ସାଥୀ, କଥାଚିତ୍ର ଡ୍ୟାଡ଼ି।

ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ। ଶେଷ ଗୀତଟି ନେଇଛୁ ଅର୍ପଣ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଓ ସାଥୀ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରିଛୁ ଶ୍ରୀମତୀ ସିଦ୍ଧେଶ୍ୱରୀ ଦେବୀଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ରାଗ ଗଜ୍ରୀ।

ଆପଣ ଶୁଣୁଛନ୍ତି ଶ୍ରୀମତୀ ସିଦ୍ଧେଶ୍ୱରୀ ଦେବୀଙ୍କ ଶାସ୍ତ୍ରୀୟ ଗାୟନ। ଏଥର ଶୁଣନ୍ତୁ ଟପା ରାଗ ଝିଞ୍ଜଟି।

ଢୋକା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରସାରଣ। ଆପଣଙ୍କୁ ପୁଣିଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55ରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।